ଆକାଶବାଣୀ ବାରିପଦା। ଆଜି ଶନିବାର 1948 ଖ୍ରୀଷ୍ଟ ଭାଦ୍ର 14 ଦିନ, ଇଂରାଜୀ 2026 ମସିହା ସେପ୍ଟେମ୍ବର ମାସ 5 ତାରିଖ। ଆମର ଶ୍ରୋତାବନ୍ଧୁମାନଙ୍କ ସକାଳର ଶୁଭେଚ୍ଛା ସହ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡରେ 102.9 ମେଗା।

କାର୍ଯ୍ୟକ୍ରମ ବନ୍ଦନା ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। କୁମାର ବାପି ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ। କଣ୍ଠରେ ତାଙ୍କର ଅଲେଖ ବିଶ୍ୱାଳଙ୍କ ରଚନା।

ଏ ଭକ୍ତିଗୀତ ସହିତ ଶେଷ କରୁଛୁ ଆଜି ସକାଳର ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ବାରିପଦା। ସମୟ ସକାଳ 6:35। ପରବର୍ତ୍ତୀ କାର୍ଯ୍ୟକ୍ରମ କିଛି ସମୟ ମଧ୍ୟରେ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

କଂସାଦି ଅସୁରମାନଙ୍କର ଭୟଙ୍କର ଅତ୍ୟାଚାର ଫଳରେ ବ୍ରହ୍ମା ଶଙ୍କର ଆଦି ଦେବତାମାନେ ନାରାୟଣଙ୍କୁ ସ୍ତୁତି କରିବାରୁ ସେ ଅଚିରେ କୃଷ୍ଣାବତାର ଗ୍ରହଣ କରିବେ ବୋଲି କହିଲେ। ସେ ଗୋପପୁରରେ ଲୀଳା କରିବେ, ସେଇଠି ଦେବତା ଋଷି ଆଦି ଗୋପୀ ଗୋପାଳ ରୂପରେ ଜନ୍ମରେ ଦେବକୀଙ୍କ ଗର୍ଭରୁ କୃଷ୍ଣ ଜନ୍ମ ନେଲେ। ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ରାତ୍ର ସମୟରେ ତାଙ୍କ ନିର୍ଦ୍ଦେଶ କ୍ରମେ ବସୁଦେବ କୃଷ୍ଣଙ୍କୁ ନେଇ ବ୍ରଜପୁରରେ ନନ୍ଦରାଜାଙ୍କ ପତ୍ନୀ ଯଶୋଦାଙ୍କ କୋଳରେ ଶୁଆଇ ଦେଇ ଯଶୋଦାଙ୍କ ସଦ୍ୟଜାତ ଶିଶୁକନ୍ୟାକୁ ନେଇ ଆସି ଦେବକୀ କୋଳରେ ଶୁଆଇ ଦେଲେ। ଏକଥା କେବଳ ଜାଣିଥିଲେ ବସୁଦେବ, ଗାର୍ଗ ଋଷି ଓ ଉଗ୍ରସେନ। ରାତି ପାହିଲା ପରେ ବ୍ରଜଭୂମିରେ ଖେଳିଗଲା ଆନନ୍ଦର ଲହରୀ। ଅପୁଆ ଘରେ ପୁଅ ନନ୍ଦ ଯଶୋଦାଙ୍କର ଆନନ୍ଦ କହିଲେ ନ ସରେ। ସାରା ଗୋପଭୂମି ହୋଇଗଲା ଆନନ୍ଦ ମୁଖର। ଅନ୍ୟପକ୍ଷରେ ମଥୁରାରେ ବିଷାଦର କଳା ବାଦଲ। ଦେବକୀଙ୍କ କୋଳରୁ ନବଜାତ କନ୍ୟାକୁ ନେଇ କଂସ ପଥର ଉପରେ କଚାଡ଼ନ୍ତେ ସେ ତା ହାତରୁ ଖସିଯାଇ ଆକାଶକୁ ଉଠିଗଲେ। ସେ ବିଜୁଳି କନ୍ୟା ମହାମାୟା ଆଦ୍ୟାଶକ୍ତି ଅମ୍ବିକା। ସେ ଶୁଣାଇ ଦେଲେ କଂସର ନିଧନ ବାଣୀ। ଗୋପପୁରରେ ଦେବକୀ ଓ ବସୁଦେବକୁ ବନ୍ଧନମୁକ୍ତ କରିଦେଲେ। ଆସନ୍ନ ମରଣ ଚିନ୍ତାରେ ବିବ୍ରତ ହୋଇ ପଡ଼ିଲା କଂସ। ଗୋପପୁରର ସମସ୍ତ ଶିଶୁମାନଙ୍କୁ ବଦ୍ଧ କରିବା ପାଇଁ ଯୋଜନା କଲା। ଏଣେ ନନ୍ଦ ଓ ଯଶୋଦାଙ୍କ ଘରେ ଆନନ୍ଦ, ଗୋପପୁରରେ ଆନନ୍ଦ। ସକାଳୁ ସକାଳୁ ଯଶୋଦା ଚେତା ପାଇ ଦେଖିଲେ ତାଙ୍କ କୋଳରେ ନୀଳକାନ୍ତ ପୁଅଟିଏ। ଏହି ଖବର ସାରା ଗୋପପୁରରେ ବ୍ୟାପିଗଲା। ସେତେବେଳେ ନନ୍ଦ ଘରେ ନଥାନ୍ତି, ସେ ଗୋଗୋଷ୍ଠରେ ଥାନ୍ତି। ତାଙ୍କ ପାଖକୁ ଖବର ଗଲା। ସେ ଘରେ ପହଞ୍ଚି ପୁଅକୁ ଦେଖି ଆନନ୍ଦରେ ଅଧୀର ହୋଇପଡ଼ିଲେ। ସେ ବ୍ରାହ୍ମଣମାନଙ୍କୁ ସ୍ୱର୍ଣ୍ଣ ଦାନ କଲେ, ସେମାନେ ସମବେତ ହୋଇ ବେଦଧ୍ୱନି କଲେ। ସେମାନଙ୍କୁ ମଧ୍ୟ ଧେନୁ ଦାନ କଲେ ନନ୍ଦ। ଜାତକର୍ମ ବିଧି ସମାପ୍ତ ହୋଇଗଲା। ଅପୁଆ ପୁଅ ଏଥିରେ ନନ୍ଦ ଯଶୋଦା କେବଳ ଆନନ୍ଦିତ ହେଲେ ନାହିଁ, ଆନନ୍ଦିତ ହେଲେ ଗୋପନଗରର ଗୋପୀ ଗୋପା। ଗୋପନାରୀମାନେ ନାନା ରଙ୍ଗରେ ବଜାଇ ବୀର ଘୁରି ଫେରି ଆନନ୍ଦ ମଙ୍ଗଳ ମହୁରୀ। ନନ୍ଦର ଘରେ ପୁତ୍ର ଜାତ ଚହଳ ଗୋଳ ଅପ୍ରମିତ। ସର୍ବତ୍ର ଆନନ୍ଦର ଲହରୀ, ଜଳ ସ୍ଥଳ ଆକାଶ ସବୁଠି ଆନନ୍ଦ। ପ୍ରକୃତି ଆନନ୍ଦ, ଜୀବଜନ୍ତୁ ମଧ୍ୟ ଆନନ୍ଦ। ଗୋପନଗରର ପ୍ରତ୍ୟେକ ଅଗଣାକୁ ଖରକି ଚନ୍ଦନ ଗୋଳି ପକାଇଲେ ଗୋପୀ ଗୋପାଳମାନେ। ଦୁଆରେ ଦୁଆରେ ସୁବର୍ଣ୍ଣ କଳସ, ଗୋରୁଙ୍କୁ ମଣ୍ଡନ କରାଗଲା, ଫୁଲମାଳ ପିନ୍ଧାଇ ଦିଆଗଲା, ହଳଦୀ ତେଲରେ ବୃଷଭ ସୁରଭି ବାଛୁରୀଙ୍କୁ ପୋଛି ଦିଆଗଲା। ଗୋପାଳମାନେ ଶୁଚିମନ୍ତ ହୋଇ ନାନା ଉପହାର ନେଇ ନନ୍ଦଙ୍କ ଘରକୁ ଆସିଲେ। ଗୋପୀମାନେ ନାନା ପହଞ୍ଚିଗଲେ।

ସେମାନେ ହୁଳହୁଳି ଦେଇ ମୁଖରିତ କଲେ ପରିବେଶକୁ। ନନ୍ଦର ମନ୍ଦିରରେ ମିଳିଲେ ମଙ୍ଗଳ ଗୀତ ନାଦ କଲେ। ଅନ୍ତୁଡ଼ି ଶାଳରେ ଗୋପୀମାନେ ପ୍ରବେଶ କରି ଯଶୋଦାଙ୍କୁ ଚାହିଁ କହନ୍ତି, ଯଶୋଦାଙ୍କୁ ଚାହିଁ ଧନ୍ୟ ଜୀବନ ତୋର ଗୋଇ ଆମ୍ଭ ଗୋକୁଳ ସେ ପାଳିବ ଏହାଙ୍କୁ ରଖୁ ସଦାଶିବ। ଏହାପରେ ଗୋପୀ ଗୋପାଳ ନବଜାତ ଶିଶୁ କୃଷ୍ଣଙ୍କ ଉପଲକ୍ଷେ ଉତ୍ସବ ପାଳନ କଲେ। ନାନା ବାଦ୍ୟ ନୃତ୍ୟ ଭିତରେ ଗୋପୀ ଗୋପାଳ ନୃତ୍ୟ କଲେ, ମଙ୍ଗଳ ଗୀତ ଗାନ କଲେ, ଦଧି ଲବଣୀ ବୋଳାବୋଳି ହେଲେ, ଗାଁ ଦାଣ୍ଡ ପରିକ୍ରମା କଲେ। ଏହା ହିଁ ନନ୍ଦ ଉତ୍ସବ। ପରମ୍ପରାକ୍ରମେ ସେହି ଉତ୍ସବ ଏବେ ମଧ୍ୟ ସାରା ଦେଶରେ ପାଳିତ ହେଉଛି ଜନ୍ମାଷ୍ଟମୀ ପରଦିନ। କୃଷିଭିତ୍ତିକ ସମାଜରେ ଏହା ଅତ୍ୟନ୍ତ ଚିତ୍ତାକର୍ଷକ। ନବଜାତ ଶିଶୁ ପ୍ରତି ଗ୍ରାମର ନରନାରୀମାନଙ୍କର ସ୍ନେହ ଶ୍ରଦ୍ଧା ଥାଏ। ଏଥିସହିତ ଏହି ଉତ୍ସବରେ ପ୍ରକଟିତ ହୁଏ ବାତ୍ସଲ୍ୟ ବୋଧର ଦିବ୍ୟ ମହିମା। ନନ୍ଦୋତ୍ସବ ପିତୃ ଗୋପୀ ଗୋପାଳ ବେଶ ହୋଇ ଲୋକେ ଗ୍ରାମ ଓ ନଗର ପରିକ୍ରମା କରି ଯେପରି ଉତ୍ସବ ପାଳନ କରନ୍ତି, ଯେପରି ନୃତ୍ୟ ଗୀତରେ ପରିବେଶକୁ ମୁଖରିତ କରିଦିଅନ୍ତି, ତାହା ଅତ୍ୟନ୍ତ ଆନନ୍ଦଦାୟକ ଓ ତାତ୍ପର୍ଯ୍ୟପୂର୍ଣ୍ଣ।

ତିନି ପୁରୁଷ ବର୍ଷରେ ଭଗବାନଙ୍କର ଶ୍ରୀରାମ ମୂର୍ତ୍ତି ସ୍ତୁତି କରନ୍ତି ଆର୍ଷ୍ଟିସେଣ ଏବଂ ହନୁମାନ। ଭାରତବର୍ଷରେ ଭଗବାନ ନରନାରାୟଣ ରୂପରେ ବିଦ୍ୟମାନ। ନାରଦ ଆଉ ବର୍ଣ୍ଣାଶ୍ରମ ଯୁକ୍ତ ଭାରତୀୟମାନେ ତାଙ୍କର ଭଜନ କରିଥାନ୍ତି। ଏହି ପ୍ରସଙ୍ଗରେ ଭାରତବର୍ଷର ନଦୀ ପର୍ବତ ବର୍ଣ୍ଣନା କରାଯାଇଛି ଏବଂ ଭାରତବର୍ଷରେ ମନୁଷ୍ୟ ଜନ୍ମର ମହତ୍ତ୍ୱ ଉପସ୍ଥାପିତ ହୋଇଛି।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ନର୍ସରୀ ଏବଂ ଅଣଧାନ କ୍ଷେତରୁ ଅଧିକ ଜଳ ନିଷ୍କାସନ କରନ୍ତୁ। କ୍ଷେତରେ କୌଣସି ପ୍ରକାର ସାର ପ୍ରୟୋଗ କରିବା ପୂର୍ବରୁ କ୍ଷେତରୁ ଅଧିକ ଜଳ ନିଷ୍କାସନ କରନ୍ତୁ। ଯେଉଁ ଅଞ୍ଚଳରେ ମାଟିଆ ଗୁଣ୍ଡି ପୋକ ଲାଗିବାର ସମ୍ଭାବନା ଅଛି ସେଠାରେ 8-10 ଧାଡ଼ି ଧାନ ରହିବା ପାଇଁ ଗୋଟିଏ ଧାଡ଼ି ବ୍ୟବଧାନ ଛାଡ଼ି ପୁଣି ରୁଅନ୍ତୁ। କାଣ୍ଡବିନ୍ଧା ପୋକ ପ୍ରାଦୁର୍ଭାବ ଥିବା ଅଞ୍ଚଳରେ ଟ୍ରାଇକୋଗ୍ରାମା ପରଜୀବୀର ଅଣ୍ଡା ଏକର ପ୍ରତି 40,000, 3 ଟ୍ରାଇକୋ କାର୍ଡ 3 ବ୍ୟବହାର କରନ୍ତୁ। ଆଖୁ ଗଛର 4-5 ପତ୍ରକୁ ଗୋଟିଏ ସ୍ଥାନରେ ବାନ୍ଧି ରଖନ୍ତୁ। ସବୁ ଫସଲରେ ନିୟମିତ ଭାବରେ ରୋଗ ଏବଂ ପୋକର ସର୍ବେକ୍ଷଣ କରନ୍ତୁ, ଯାହାଫଳରେ ଆପଣ ରୋଗ ଓ ପୋକ ସମ୍ପର୍କରେ ଆଗୁଆ ଜାଣି ତାର ପ୍ରତିକାର କରିପାରିବେ। ବାଇଗଣ ଓ ଭେଣ୍ଡି ଫସଲରେ ଗଣ୍ଠି ଏବଂ ଫଳବିନ୍ଧା ପୋକର ପରିଚାଳନା ପାଇଁ ଏକର ପ୍ରତି 60 ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ ଔଷଧ କିମ୍ବା 70 ସ୍ପିନୋସାଡ୍ ନାମକ ଔଷଧ ପ୍ରୟୋଗ କରନ୍ତୁ। ବାଇଗଣ ନର୍ସରୀରେ କାଙ୍କେଡ଼ିଆ ପୋକର ପରିଚାଳନା କରିବା ପାଇଁ ପ୍ରତି ଲିଟର ପାଣିରେ 1.25 ଏସିଫେଟ୍କୁ ମିଶାଇ ସିଞ୍ଚନ କରନ୍ତୁ। ବର୍ଷା ଯୋଗୁଁ ଫସଲରେ ପତ୍ରପୋଡ଼ା, ଝାଉଁଳା ଓ ମୂଳସଢ଼ା ଦେଖାଯିବାର ସମ୍ଭାବନା ଅଛି, ତେଣୁ ବର୍ଷା ଛାଡ଼ିଗଲା ପରେ ପ୍ରତି 1 ପାଣିରେ 2 ମେଟାଲାକ୍ସିଲ୍ ସହିତ ମାଙ୍କୋଜେବ୍ କିମ୍ବା 2 କାର୍ବେଣ୍ଡାଜିମ୍ ସହିତ ମାଙ୍କୋଜେବ୍ ଓ 1 ପ୍ଲାଣ୍ଟୋମାଇସିନ୍କୁ ମିଶାଇ ଫସଲର ମୂଳକୁ ସିଞ୍ଚନ କରନ୍ତୁ। ପନିପରିବା ତଳିଘେରାକୁ ଅଧିକ ବର୍ଷା ଦାଉରୁ ରକ୍ଷା କରିବା ପାଇଁ ଜଳ ନିଷ୍କାସନର ବ୍ୟବସ୍ଥା ସହିତ ତଳିଘେରା ଉପରେ ଛାମୁଡ଼ିଆ କରନ୍ତୁ। ଝୋଟ କ୍ଷେତରୁ ଅତିରିକ୍ତ ଜଳ ନିଷ୍କାସନ କରନ୍ତୁ, କାରଣ ଏହା ତନ୍ତୁର ଗୁଣ ଉପରେ ପ୍ରଭାବ ପକାଇଥାଏ। ପତ୍ରମୋଡ଼ା ଓ ନଳୀପୋକ ଆକ୍ରାନ୍ତ ବିଲରେ ପାଣି ବାନ୍ଧି ରଖି ଏକର ପ୍ରତି 20 ବାଲି ସହ 1 କିରୋସିନ ଭଲ ଭାବରେ ମିଶାଇ ବିଞ୍ଚି ଦିଅନ୍ତୁ। ଏହାପରେ ଧାନ ଗଛ ଉପରି ଭାଗରେ 2 ଦୌଡ଼ି ଧରି ଘୋଷାରି ଦିଅନ୍ତୁ। ଏହା କରିବା ଦ୍ୱାରା ଗଛରେ ଲାଗିଥିବା ଶୁକଗୁଡ଼ିକ ପାଣି ଉପରେ ପଡ଼ି ମରିଯିବେ। ଧାନ ଫସଲରେ ମହିଂସା ରୋଗର ପରିଚାଳନା ପାଇଁ ଏକର ପ୍ରତି 400 ହେକ୍ସାକୋନାଜୋଲ୍ ନାମକ ଫିମ୍ପିନାଶକ କିମ୍ବା 200 ଆଜିକ୍ସୋଷ୍ଟ୍ରୋବିନ୍ ଓ ଡାଇଫେନାକୋନାଜୋଲ୍ର ମିଳିତ ଫିମ୍ପିନାଶକ କିମ୍ବା 80 ଟେବୁକୋନାଜୋଲ୍ ଓ ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ୍ର ମିଳିତ ଫିମ୍ପିନାଶକ 200 ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ଷା ଛାଡ଼ିବା ପରେ ଧାନରେ ଲେଡ଼ାପୋକ ଲାଗିବାର ସମ୍ଭାବନା ଅଛି, ଏହାର ନିୟନ୍ତ୍ରଣ କରିବା ପାଇଁ ସନ୍ଧ୍ୟା ସମୟରେ ପ୍ରତି ଲିଟର ପାଣିରେ 1.5 ହିସାବରେ ଲାମ୍ବଡ଼ା ସାଇହଲୋଥ୍ରିନ୍ କିମ୍ବା 2 ହିସାବରେ କ୍ଲୋରୋପାଇରିଫସ୍ ସହିତ ସାଇପରମେଥ୍ରିନ୍ ସିଞ୍ଚନ କରନ୍ତୁ। ପୋକଗୁଡ଼ିକ ରାତ୍ରିଚର ହୋଇଥିବାରୁ କୀଟନାଶକକୁ ଉପରବେଳା କିମ୍ବା ସନ୍ଧ୍ୟା ସମୟରେ ସର୍ବଦା ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ ହରଡ଼ ଫସଲରେ ପତ୍ରମୋଡ଼ା ଓ ପତ୍ରଛନ୍ଦା ପୋକ ଲାଗିବାର ସମ୍ଭାବନା ଅଛି, ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 400 କ୍ଲୋରୋପାଇରିଫସ୍ ଓ ସାଇପରମେଥ୍ରିନ୍ର ମିଳିତ କୀଟନାଶକ କିମ୍ବା 400 ପ୍ରୋଫେନୋଫସ୍ ନାମକ କୀଟନାଶକ 200 ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଜୈବିକ ଉପାୟରେ ମକା ଫସଲରେ ଫଲ୍ ଆର୍ମିୱାର୍ମ କୀଟର ପରିଚାଳନା ପାଇଁ ଏକର ପ୍ରତି 1200 ବିଉଭେରିଆ ବାସିଆନା ନାମକ ଜୈବିକ କୀଟନାଶକକୁ 200 ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକର ପ୍ରତି 10-12 ବାଉଁଶ

0: କଣି ବା ଶୁଖିଲା ଡାଳ ପୋତିଲେ ତା ଉପରେ ଶିକାରୀ ପକ୍ଷୀଗୁଡ଼ିକ ବସି ଶୁକ ଏବଂ ଅଣ୍ଡାଗୁଡ଼ିକ ଖାଇଥାନ୍ତି। ଚଅଁର ଆସିବା ପୂର୍ବରୁ ଏହି ବାଉଁଶ କଣିଗୁଡ଼ିକୁ କାଢ଼ିଦିଅନ୍ତୁ। ମକା ଗଛର ପତ୍ର ସନ୍ଧିରେ ବାଲି ମାଟି ଏବଂ ପାଉଁଶର ମିଶ୍ରଣକୁ ବିଞ୍ଚେଇ ଦିଅନ୍ତୁ। ଏହା କରିବା ଦ୍ୱାରା ପତ୍ରଗୁଡ଼ିକ ପୋକମାନଙ୍କର ଖାଇବା ପାଇଁ ଅରୁଚିକର ହୋଇଥାଏ। ରାସାୟନିକ ଉପାୟରେ ଏହି କୀଟର ପରିଚାଳନା ପାଇଁ ଏକର ପ୍ରତି 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ କିମ୍ବା 100 ମିଲିଲିଟର ସ୍ପାଇନୋଟୋରମ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ଭାରତବର୍ଷରେ ଗୁରୁ ଶିଷ୍ୟ ପରମ୍ପରା ତଥା ଗୁରୁଙ୍କ ମହତ୍ତ୍ୱକୁ ଉଜ୍ଜୀବିତ ରଖିବା ପାଇଁ ଆଜିର ଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି। ଦେଶର ଦ୍ୱିତୀୟ ରାଷ୍ଟ୍ରପତି, ରାଷ୍ଟ୍ରନୀତିଜ୍ଞ, ଶିକ୍ଷାବିତ୍ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀରେ ଏହି ଦିବସ ପାଳନ କରାଯାଉଛି। ଡକ୍ଟର ରାଧାକ୍ରିଷ୍ଣନ 1888 ମସିହା ସେପ୍ଟେମ୍ବର 5 ତାରିଖରେ ତାମିଲନାଡୁର ତିରୁତନିଠାରେ ଜନ୍ମଗ୍ରହଣ କରିଥିଲେ। ଶିକ୍ଷା ପ୍ରତି ଥିବା ତାଙ୍କର ଅବଦାନକୁ ମନେ ରଖିବା ପାଇଁ ଗୁରୁ ଦିବସ ପାଳନ କରାଯାଏ। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 82 ଜଣ ଶିକ୍ଷକଙ୍କୁ ଆଜି ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ। ଏଥିରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଶିକ୍ଷକ ମହମ୍ମଦ ଜାଫର ଆଲମ ଏବଂ ଜଗତସିଂହପୁର ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପଦରାଜ ଉମାକାନ୍ତ ନାୟକ ସମ୍ମାନିତ ହେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୁରୁ ଦିବସ ଅବସରରେ ଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାର୍ଟି ଗତକାଲି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ରାଜ୍ୟପାଳ ଓଡ଼ିଶାର ବିକାଶ, ନାଗରିକ କଲ୍ୟାଣ ଏବଂ ରାଜ୍ୟ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟପାଳ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ନୂଆଦିଲ୍ଲୀ ଗସ୍ତରେ ଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। 2029 ମସିହା ସୁଦ୍ଧା ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ୍ ଏକାଡେମୀଠାରେ 13ତମ ବ୍ୟାଚ୍ କ୍ୟାଡେଟ୍ ସବ୍ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ଗତ 2 ବର୍ଷ ମଧ୍ୟରେ ପୁଲିସ୍ ବିଭାଗରେ 17,794 ନୂତନ ପଦବୀ ସୃଷ୍ଟି କରାଯିବା ସହ 5,817 ପଦବୀ ପୂରଣ କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ପୁଲିସ୍ ବାହିନୀକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସ୍କାର୍ଟ ପୁଲିସିଂ ଉପରେ ଗୁରୁତ୍ୱ ଦେଇଛନ୍ତି। କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ଆଜିଠାରୁ ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଦଳର ସାମ୍ପ୍ରତିକ ସ୍ଥିତି, ସାଂଗଠନିକ ଦକ୍ଷତା ଓ ସରକାରୀ ଯୋଜନାର ଫଳପ୍ରଦ ରୂପାୟନ ସମ୍ପର୍କରେ ଆଲୋଚନା ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ, ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ, ରାଜ୍ୟ ପ୍ରଭାରୀଙ୍କ ସମେତ ଅନ୍ୟ ଶୀର୍ଷ ନେତୃତ୍ୱ ଯୋଗଦେବେ ବୋଲି ଜଣାପଡ଼ିଛି। ଓଡ଼ିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି 3ର ଅଧ୍ୟକ୍ଷ ବାବୁ ସିଂଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶ ଗସ୍ତରେ ଯାଇଥିବା ବିଧାୟକମାନେ ଉତ୍ତରପ୍ରଦେଶ ରାଜ୍ୟ ବିଧାନସଭା ବୁଲି ଦେଖିବା ସହ ବିଧାନସଭା ପରିଚାଳନା, ସ୍ଥାୟୀ କମିଟି ଗଠନ, ଇ ବିଧାନ ସିଷ୍ଟମର ଉପଯୋଗ ଆଦି ସମ୍ପର୍କରେ ଅବଗତ ହୋଇଥିଲେ। ଉଚ୍ଚଶିକ୍ଷା ବିଭାଗ ଓ ବିଭିନ୍ନ ସଂସ୍ଥା ମଧ୍ୟରେ ଆଜି 3ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ଏହାସହ ସମସ୍ତଙ୍କ ପାଇଁ କୃତ୍ରିମ ବୁଦ୍ଧିମତା, କ୍ୱେଶ୍ଚିନ୍ ବ୍ୟାଙ୍କ ପୋର୍ଟାଲ ଆଦିର ଶୁଭାରମ୍ଭ ହେବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେବେ। ପୁରୀ ଶ୍ରୀମନ୍ଦିରରେ ଆଜି ନନ୍ଦୋତ୍ସବ ନୀତି ପାଳିତ ହେବ। ଶ୍ରୀଜୀଉମାନଙ୍କ ମଙ୍ଗଳ ଆଳତୀ ନୀତି ଶେଷ

0: ପରେ ମହାଜନ ସେବାୟତ ରାମକୃଷ୍ଣଙ୍କୁ ଆଣି ଜଗମୋହନ ଦୋଳିରେ ଓ ଦକ୍ଷିଣ ଘରୁ ମଦନମୋହନଙ୍କୁ ଦୋଳିରେ ଆଣି ବିଜେ କରାଇବେ। ମୈଲମ ଓ ଅନ୍ୟାନ୍ୟ ନୀତି ପରେ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠୀ ଓ ମାର୍କଣ୍ଡି ପୂଜା ଆଦି ନୀତି ଅନୁଷ୍ଠିତ ହେବ। ଭିତରଛ ମହାପାତ୍ର ନନ୍ଦରାଜ ରୂପରେ ସ୍ନାନମଣ୍ଡପ ଉପରେ ବସିବେ ଏବଂ ଭରତୀୟ ଗୌଡ଼ ପୁତ୍ର ଜନ୍ମ ହେବା ଖବର ନନ୍ଦରାଜାଙ୍କୁ ଦେବେ। ସେହିପରି କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରର ଶ୍ରୀ ବଳଦେବଜୀଉ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ପାଳିତ ହେବା ପରେ ଆଜି ସନ୍ଧ୍ୟାରେ ବାଳଗୋପାଳଙ୍କ ଯମୁନା ସ୍ନାନ ନୀତି ଅନୁଷ୍ଠିତ ହେବ। ଯାତ୍ରୀଙ୍କ ସୁରକ୍ଷା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ପୁରୀ ପାଟନା ପୁରୀ ଏକ୍ସପ୍ରେସ୍ରେ ଆଧୁନିକ ଏଲ୍ଏଚ୍ବି କୋଚ୍ ପ୍ରଚଳନ କରିବାକୁ ନିଷ୍ପଭି ନିଆଯାଇଛି। ଏହି ଟ୍ରେନ୍ରେ ଏଲ୍ଏଚ୍ବି କୋଚ୍ ସଂଯୋଗ କରାଯାଇ ଆଜି ପୁରୀରୁ ଏବଂ ଆସନ୍ତାକାଲି ପାଟନାରୁ ଚଳାଚଳ କରିବ। ଭୁବନେଶ୍ୱର ନୂଆପଲ୍ଲୀସ୍ଥିତ ଇଣ୍ଡୋର ଷ୍ଟାଡିୟମ୍ରେ ରାଜ୍ୟ ପାରା ଭଲିବଲ୍ ପ୍ରତିଯୋଗିତା ଆରମ୍ଭ ହୋଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 18ଟି ଜିଲ୍ଲାର 150ରୁ ଉର୍ଦ୍ଧ୍ୱ ପାରା କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଛନ୍ତି। ରାଜ୍ୟରେ ଲଘୁଚାପ ଜନିତ ବର୍ଷା ପରେ ବିଭିନ୍ନ ସ୍ଥାନରେ ଆର୍ଦ୍ରତା ଓ ଗରମ ଅନୁଭୂତ ହେଉଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଗତକାଲି 11ଟି ସ୍ଥାନର ତାପମାତ୍ରା 33 ଡିଗ୍ରୀ ସେଲ୍ସିୟସ୍ ଉପରେ ରେକର୍ଡ କରାଯାଇଥିଲା। ଆସନ୍ତା ବୁଧବାର ପର୍ଯ୍ୟନ୍ତ ଏହିଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ। ଦୃଷ୍ଟିଶକ୍ତି ପାଇଁ ଖାଦ୍ୟ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଅନୁରାଗ ମିଶ୍ର।
2: ପିଲାଦିନରୁ ଆମ୍ଭେମାନେ ଶୁଣିଆସିଛୁ ଯେ ଅନ୍ନ ବିହୁନେ ଅଂଶହାନି। ଏହାର ତାତ୍ପର୍ଯ୍ୟ ହେଲା ଶରୀରର ଅଙ୍ଗଗୁଡ଼ିକୁ ସୁସ୍ଥ ସବଳ ଓ କାର୍ଯ୍ୟକ୍ଷମ କରି ରଖିବା ନିମନ୍ତେ ଖାଦ୍ୟର ବିଶେଷ ଆବଶ୍ୟକତା ରହିଛି। ଉପଯୁକ୍ତ ଖାଦ୍ୟ ନ ଖାଇଲେ ଅଙ୍ଗଗୁଡ଼ିକ ଶକ୍ତି ପାଆନ୍ତି ନାହିଁ କାର୍ଯ୍ୟ କରିବା ନିମନ୍ତେ। ସେହି ଉକ୍ତି ଆଖି ପାଇଁ ମଧ୍ୟ ପ୍ରଯୁଜ୍ୟ। ଆଖିକୁ ସୁସ୍ଥ ସବଳ ଓ ନିରୋଗ କରି ରଖିବା ପାଇଁ ଖାଦ୍ୟର ଏକ ବିଶେଷ ଭୂମିକା ରହିଛି। ପ୍ରଥମେ ଦେଖିବା ପିଲାଟିଏ ଜନ୍ମ ହେବାର ପୂର୍ବ ଅବସ୍ଥା, ଅର୍ଥାତ୍ ମା ଗର୍ଭରେ ତା'ର ସୁରକ୍ଷା ବ୍ୟବସ୍ଥା। ପିଲାଟିଏ ପେଟରେ ଥିବାବେଳେ ମା'ର ଖାଦ୍ୟ ପ୍ରତି ଧ୍ୟାନ ଦିଆଯିବା ଉଚିତ। ମା'କୁ ଉପଯୁକ୍ତ ପରିମାଣରେ ଶ୍ୱେତସାର, ସ୍ନେହସାର, ପୁଷ୍ଟିସାର ଓ ଭିଟାମିନ୍ ଦିଆଯିବା ଉଚିତ। ରୁଟି, ଭାତ, ମାଛ, ମାଂସ, ଅଣ୍ଡା, ବିଭିନ୍ନ ସବୁଜ ପନିପରିବା, ଶାଗ ଓ ଫଳ ପ୍ରଭୃତିରେ ଏହି ଖାଦ୍ୟ ପ୍ରାଣଗୁଡ଼ିକ ଥାଏ। ତେଣୁ ଏକ ସନ୍ତୁଳିତ ଖାଦ୍ୟ ଖାଇଲେ ହିଁ ମା'ର ସ୍ୱାସ୍ଥ୍ୟ ଭଲ ରହେ ଓ ତା ସଙ୍ଗେ ସଙ୍ଗେ ଶିଶୁର ଅଙ୍ଗ ପ୍ରତ୍ୟଙ୍ଗ, ବିଶେଷ କରି ଆଖି ସୁସ୍ଥ ରହେ। ନଚେତ୍ ପିଲାଟି ଜନ୍ମ ହେବାବେଳେ ତା ଶରୀରରେ ନାନା ଉପସର୍ଗ ଦେଖାଯାଇପାରେ। ଆଖିପତା ବେଙ୍ଗ ଚମଡ଼ା ଭଳି ହୋଇଯାଏ, ପିଲା ଅନ୍ଧାରରେ ଦେଖିପାରେ ନାହିଁ, ଏହାଛଡ଼ା ମୋତିଆବିନ୍ଦୁ ବା ରେଟିନାରେ କୌଣସି ଅସୁବିଧା ମଧ୍ୟ ହୋଇପାରେ। ତେଣୁ ମା'ର ଖାଦ୍ୟ ସଙ୍ଗେ ସଙ୍ଗେ ଶିଶୁର ଯତ୍ନ ମଧ୍ୟ ଆବଶ୍ୟକ। ଜନ୍ମ ହେବା ପରେ 6 ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ମା' କ୍ଷୀର ଦେବା ଉଚିତ। ଏହା ଶିଶୁର ପୁଷ୍ଟି ସାଧନ ତଥା ରୋଗ ପ୍ରତିରୋଧନ କରିଥାଏ। ତାପରେ ଧୀରେ ଧୀରେ କୁହାଯାଇଥିବା ଖାଦ୍ୟ, ଅର୍ଥାତ୍ ରୁଟି, ଭାତ, ଡାଲି, ପନିପରିବା ଓ ଶାଗ ଇତ୍ୟାଦି ଖାଇବାକୁ ଦିଆଯିବା ଉଚିତ। ଏଥିରେ ଅର୍ଥ ନୁହେଁ, ସଚେତନତା ଆବଶ୍ୟକ। ଛୋଟ ପିଲାମାନଙ୍କର ପ୍ରୋଟିନ୍ କ୍ୟାଲୋରି ମାଲ୍ ନ୍ୟୁଟ୍ରିସନ୍ ବୋଲି ଏକ ରୋଗ ହୋଇଥାଏ। ଏଥିରେ ସାରା ଶରୀର ଫୁଲିବା ସଙ୍ଗେ ସଙ୍ଗେ ଆଖି ମଧ୍ୟ ଫୁଲେ। ପିଲା ଆଖି ବନ୍ଦ କରି ରଖେ। ଆଖି ବହୁତ ଦିନ ପର୍ଯ୍ୟନ୍ତ ବନ୍ଦ ରହିବା ସଙ୍ଗେ ସଙ୍ଗେ ଆଖିର ଅଳସ୍ୱାମୀ ବା ଲେଜି ଆଇଜ୍ ଦେଖାଯାଇପାରେ। ଏହାପରେ ପିଲା ବଞ୍ଚି ରହିଲେ ମଧ୍ୟ ସାରା ଜୀବନ ଦୃଷ୍ଟିହୀନ ଭାବେ ବଞ୍ଚେ। ତେଣୁ ଆଖି ପାଇଁ ଦରକାର ହୁଏ ପ୍ରୋଟିନ୍, ଭିଟାମିନ୍ ଇତ୍ୟାଦି, ଯାହା ଦେହରେ ପିଲାର ଆଖି ନିମନ୍ତେ ଆବଶ୍ୟକୀୟ ଶକ୍ତି ରହିଥାଏ। ଏହି ଖାଦ୍ୟ ପିଲାମାନଙ୍କୁ ସହଜରେ ଦିଆଯାଇପାରିବ। ବାଡ଼ି ବଗିଚାରେ ହେଉଥିବା ପନିପରିବା ଖୁବ୍ ସହଜରେ ମିଳେ। ଶାଗ ମଧ୍ୟ ବେଶୀ ଦାମିକା ପଦାର୍ଥ ନୁହେଁ। ତେଣୁ ସବୁଜ ପନିପରିବା ଓ ଶାଗ ରାନ୍ଧିକରି ପିଲାଙ୍କୁ ଖାଇବାକୁ ଦେବା ଉଚିତ। ତା'ଛଡ଼ା ପିଜୁଳି, ପାଚିଲା ଅମୃତଭଣ୍ଡା, ପାଚିଲା ଆମ୍ବ, କମଳା ଇତ୍ୟାଦି ହଳଦିଆ ଫଳରେ ପ୍ରଚୁର ଭିଟାମିନ୍ ଥାଏ, ଯାହାର ଦାମ୍ ଅଧିକା ନୁହେଁ। ଏହାଛଡ଼ା ସାମର୍ଥ୍ୟ ଥିଲେ ମାଛ, ମାଂସ, ଅଣ୍ଡା, କ୍ଷୀର ଆଦି ପ୍ରୋଟିନ୍ଯୁକ୍ତ ଖାଦ୍ୟ ଖାଇଲେ ଚକ୍ଷୁ ଉତ୍ତମ ଅବସ୍ଥାରେ ରହିବ। ସମସ୍ତ ଖାଦ୍ୟସାର ମଧ୍ୟରେ ଚକ୍ଷୁ ନିମନ୍ତେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଜୀବସାର କ ବା ଭିଟାମିନ୍ ଏ। ସବୁଜ ପନିପରିବା, ଫଳ, ମାଛ, ମାଂସ ଓ କ୍ଷୀର ସବୁଥିରେ ଏହି ଜୀବସାର ରହିଥାଏ। ସରକାରଙ୍କ ଦ୍ୱାରା ପ୍ରଚଳିତ ଟିକାକରଣ ପ୍ରକ୍ରିୟାରେ ଶିଶୁକୁ 9 ମାସ ବୟସ ହୋଇଥିବା ସମୟରେ ମିଳିମିଳା ବା ମିଜଲ୍ସ ରୋଗର ଟିକା ଦିଆଯାଇଥାଏ। ଏହି ଟିକା ସାଙ୍ଗରେ ଭିଟାମିନ୍ ଏ ତରଳ ଔଷଧ ବା ସିରପ୍ ମାଧ୍ୟମରେ ଦିଆଯାଇଥାଏ। ଏହି ଜୀବସାର ଅଭାବରୁ କଳାଡଳାରେ ଘା ହୋଇ ସବୁଦିନ ପାଇଁ ଦୃଷ୍ଟିହୀନତା ହୋଇଯାଇପାରେ। ଅନ୍ଧାରକଣା ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ। ସୁସ୍ଥ ଜୀବନ ଓ ସ୍ୱଚ୍ଛ ଦୃଷ୍ଟି ପାଇଁ ପୁଷ୍ଟିକର ଖାଦ୍ୟ ନିହାତି ଆବଶ୍ୟକ। କେଉଁ ଖାଦ୍ୟରୁ ଚକ୍ଷୁ ପାଇଁ ଉପକାରୀ ଖାଦ୍ୟସାର ମିଳିପାରିବ ସେଗୁଡ଼ିକ ଆମେ ଆଜି ଆଲୋଚନା କଲେ। ଉପଯୁକ୍ତ ଖାଦ୍ୟର ଗୁରୁତ୍ୱ ବୁଝି ସେଥିନିମନ୍ତେ ସଚେତନ ରହିବା ଅବଶ୍ୟମ୍ଭାବୀ।

0: ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଗୁରୁଦିବସ ଅବସରରେ ଜ୍ଞାନକୌଶଳ ସହ ଶିକ୍ଷାଦାନର ନୂଆ ପଦ୍ଧତି ବ୍ୟବହାର କରିବାକୁ ଶିକ୍ଷକମାନଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ଆଜି 82 ଜଣଙ୍କୁ ପ୍ରଦାନ କରିବେ ଜାତୀୟ ଶିକ୍ଷକ ପୁରସ୍କାର। ନୂଆଦିଲ୍ଲୀର ଶ୍ରୀରାମ ବାଣିଜ୍ୟ କଲେଜର ଶତବାର୍ଷିକୀ ସମାରୋହରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। ଏନ୍ଟିଏ ପକ୍ଷରୁ 3 ବିଷୟରେ ହେବାକୁ ଥିବା ୟୁଜିସି ନେଟ୍ ପୁନଃ ପରୀକ୍ଷା ଲାଗି ଜାରି ହେଲା ପ୍ରବେଶପତ୍ର। ନେପାଳ ବନ୍ୟାରେ ଏପର୍ଯ୍ୟନ୍ତ 169 ଜଣ ଭାରତୀୟଙ୍କୁ କରାଯାଇଛି ଉଦ୍ଧାର। ଏବଂ T20 ମହିଳା ଏସିଆ କପ୍ କ୍ରିକେଟରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ୍। ସାରା ଦେଶରେ ଆଜି ଗୁରୁଦିବସ ବା ଶିକ୍ଷକ ଦିବସ ପାଳନ କରାଯାଉଛି। ଭାରତର ଦ୍ୱିତୀୟ ରାଷ୍ଟ୍ରପତି ତଥା ଶିକ୍ଷାବିତ୍ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମବାର୍ଷିକୀକୁ ଶିକ୍ଷକ ଦିବସ ଭାବେ ପାଳନ କରାଯାଇଆସୁଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ। ଶିକ୍ଷକମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ଏବଂ ଗୁଣାତ୍ମକ ଶିକ୍ଷାଦାନକୁ ଆଧାରକୁ ନେଇ ଏହି ପୁରସ୍କାର ପ୍ରଦାନ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିକ୍ଷକମାନଙ୍କୁ ସେମାନଙ୍କ ଜ୍ଞାନ ନିରନ୍ତର ଭାବେ ବୃଦ୍ଧି କରିବା ସହ ନୂତନ ଜ୍ଞାନକୌଶଳ ଆପଣାଇବା ଏବଂ ଶିକ୍ଷାଦାନର ନୂଆ ପଦ୍ଧତି ବ୍ୟବହାର କରିବା ଲାଗି ଆହ୍ୱାନ ଦେଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଶିକ୍ଷକ ଶିକ୍ଷାର୍ଥୀମାନଙ୍କ ପ୍ରତିଭାକୁ ମୂଲ୍ୟାୟନ କରିବା ଏବଂ ସେମାନଙ୍କ ଚରିତ୍ର ନିର୍ମାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଶିକ୍ଷକଙ୍କୁ ଶିକ୍ଷାର୍ଥୀଙ୍କ ମଧ୍ୟରେ ସ୍ୱତନ୍ତ୍ର ଭାବନା ଏବଂ କୌତୂହଳ ବିକଶିତ କରିବା ଲାଗି ରାଷ୍ଟ୍ରପତି କହିଛନ୍ତି। ଶିକ୍ଷକମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ସମର୍ପଣ ଭାବକୁ ପ୍ରଶଂସା କରିବା ସହ ରାଷ୍ଟ୍ରପତି ଏଭଳି ପିଢ଼ି ନିର୍ମାଣ କରିବା ଲାଗି ଆଶାବ୍ୟକ୍ତ କରିଛନ୍ତି ଯେଉଁମାନେ ଦେଶକୁ ନୂତନ ଶିଖରକୁ ନେବା ଲାଗି ସକ୍ଷମ ହୋଇପାରିବେ। ଶ୍ରୀମତୀ ମୁର୍ମୁ ପୂର୍ବତନ ରାଷ୍ଟ୍ରପତି ତଥା ଶିକ୍ଷାବିତ୍ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କୁ ଜଣେ ମହାନ ଶିକ୍ଷକ ବୋଲି ଅଭିହିତ କରିଛନ୍ତି। ଆଜି ଗୁରୁଦିବସ ଅବସରରେ ରାଷ୍ଟ୍ରପତି 48 ଜଣ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ। ସେହି ଶିକ୍ଷକମାନଙ୍କୁ 27 ରାଜ୍ୟ, 7 କେନ୍ଦ୍ରଶାସିତ ଅଞ୍ଚଳ ଓ 6 କେନ୍ଦ୍ରୀୟ ସରକାରୀ ପ୍ରତିଷ୍ଠାନରୁ ଚୟନ କରାଯାଇଛି। ସେହିପରି ଉଚ୍ଚତର ଶିକ୍ଷାନୁଷ୍ଠାନ ଓ ପଲିଟେକ୍ନିକ୍ସର 21 ଜଣ ଶିକ୍ଷକଙ୍କୁ ରାଷ୍ଟ୍ରପତି ଜାତୀୟ ପୁରସ୍କାର ପ୍ରଦାନ କରିବେ। ଏହା ବ୍ୟତୀତ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ 13 ଜଣ ଶିକ୍ଷକଙ୍କୁ ମଧ୍ୟ ଜାତୀୟ ପୁରସ୍କାର ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଶ୍ରୀରାମ ବାଣିଜ୍ୟ କଲେଜ ଏସ୍ଆର୍ସିସିର ଶତବାର୍ଷିକୀ ସମାରୋହରେ ଯୋଗଦେବା ସହ ସମାବେଶକୁ ସମ୍ବୋଧିତ କରିବେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏହି କଲେଜ ଦେଶର ଉଚ୍ଚଶିକ୍ଷାର ପ୍ରମୁଖ ପ୍ରତିଷ୍ଠାନ ମଧ୍ୟରେ ଅନ୍ୟତମ। ବାଣିଜ୍ୟ, ଅର୍ଥନୀତି ତଥା ପରିଚାଳନା କ୍ଷେତ୍ରରେ ଶିକ୍ଷା ପ୍ରଦାନରେ ଏହା ଏକ ମାନ୍ୟତାପ୍ରାପ୍ତ ଶିକ୍ଷା ପ୍ରତିଷ୍ଠାନ। 1926 ପ୍ରଖ୍ୟାତ ଶିଳ୍ପପତି ତଥା ସମାଜସେବୀ ସାର୍ ଶ୍ରୀରାମଙ୍କ ଦ୍ୱାରା ଏହି କଲେଜ ପ୍ରତିଷ୍ଠା କରାଯାଇଥିଲା। ଶତାବ୍ଦୀ ଧରି ଏହି ପ୍ରତିଷ୍ଠାନରୁ ଶିକ୍ଷାପ୍ରାପ୍ତ ବହୁ ବିଦ୍ୱାନ, ବୃତ୍ତିଧାରୀ, ପ୍ରଶାସକ, ଉଦ୍ୟୋଗୀ, ନୀତି ନିର୍ଦ୍ଧାରକ ଏବଂ ରାଷ୍ଟ୍ରନିର୍ମାତା ସମାଜକୁ ମାର୍ଗଦର୍ଶନ କରିଆସିଛନ୍ତି।

ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଚଳିତ ମାସ 9 ଓ 10 ତାରିଖରେ ତିନୋଟି ବିଷୟରେ ହେବାକୁ ଥିବା ୟୁଜିସି ନେଟ୍ ପୁନଃ ପରୀକ୍ଷା ଲାଗି ଆଡ୍ମିଟ୍ କାର୍ଡ ଜାରି କରାଯାଇଛି। ଇଂରାଜୀ, ବାଣିଜ୍ୟ ଓ ସମାଜବିଜ୍ଞାନ ବିଷୟରେ ଏହି ପରୀକ୍ଷା କରାଯିବ। ପରୀକ୍ଷାର୍ଥୀମାନେ ଆବଶ୍ୟକ ସୂଚନା ଦେଇ UGCNET.TA.NIC.IN ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଗତ ଜୁନ୍ ମାସରେ ୟୁଜିସି ନେଟ୍ ପରୀକ୍ଷାରେ ଇଂରାଜୀ, ବାଣିଜ୍ୟ ଓ ସମାଜ ବିଜ୍ଞାନ ବିଷୟରେ ହୋଇଥିବା ପରୀକ୍ଷାରେ ଅନେକ ତ୍ରୁଟି ପରିଲକ୍ଷିତ ହେବା ପରେ ପୁନର୍ବାର ପରୀକ୍ଷା ପାଇଁ ସମୟ ନିର୍ଘଣ୍ଟ କରାଯାଇଛି। ଚଳିତ ମାସ 9 ତାରିଖ ପୂର୍ବାହ୍ନ 9ଟାରୁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ପ୍ରଥମ ସିଫ୍ଟରେ ଇଂରାଜୀ ଏବଂ ଦ୍ୱିତୀୟ ସିଫ୍ଟରେ ଅପରାହ୍ନ 3ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ବାଣିଜ୍ୟ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି 10 ତାରିଖ ସକାଳ 9ଟାରୁ ପ୍ରଥମ ସିଟିଂରେ ସମାଜ ବିଜ୍ଞାନ ବିଷୟ ପରୀକ୍ଷା କରାଯିବ। ବନ୍ୟା ପ୍ରଭାବିତ ନେପାଳର ତ୍ରିଶୁଳୀ ବଜାର ଅଞ୍ଚଳରୁ 3 ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି। ଉଦ୍ଧାର ହୋଇଥିବା 3 ଜଣଙ୍କ ମଧ୍ୟରେ ଜଣେ 5 ବର୍ଷର ଶିଶୁ ରହିଥିବା ଜଣାପଡ଼ିଛି। ଏଥିସହିତ ମୋଟ 169 ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ଗତକାଲି ନୂଆଦିଲ୍ଲୀରେ ଭାରତୀୟ ନାଗରିକମାନଙ୍କ ନିରାପତ୍ତା ନେଇ ସାମ୍ବାଦିକମାନଙ୍କୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ନେପାଳରେ ହୋଇଥିବା ଭୟଙ୍କର ବନ୍ୟାରେ 275 ଜଣ ଭାରତୀୟ ନାଗରିକ ନିଖୋଜ ଅଛନ୍ତି। ସେ କହିଛନ୍ତି 1907 ଜଣ ଭାରତୀୟ ନାଗରିକ ସୁରକ୍ଷିତ ଭାବେ ନେପାଳରୁ ଯାଇ ଚୀନରେ ପହଞ୍ଚିଛନ୍ତି। କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସେମାନଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଲାଗି ସମସ୍ତ ବ୍ୟବସ୍ଥା କରାଯାଇଥିବା ମୁଖପାତ୍ର ଶ୍ରୀ ଜୟସ୍ୱାଲ କହିଛନ୍ତି। ତିବ୍ଦତ ଅଞ୍ଚଳରେ କୌଣସି ଭାରତୀୟ ତୀର୍ଥଯାତ୍ରୀ ଆଉ ନଥିବା ସେ ସ୍ୱଷ୍ଟ କରିଛନ୍ତି। ବନ୍ୟା ପ୍ରଭାବିତ ନେପାଳକୁ ଭାରତ ସରକାର ନିରନ୍ତର ସହାୟତା ଯୋଗାଇ ଦେଉଥିବା ଶ୍ରୀ ଜୟସ୍ୱାଲ କହିଛନ୍ତି। ଏପର୍ଯ୍ୟନ୍ତ 95 ଟନ୍ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଇଛି। ଆଗାମୀ ଦିନରେ ଭାରତ ଅଧିକ ପରିମାଣର ଫରେନ୍ସିକ୍ କିଟ୍, ବେଲି ବ୍ରିଜ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ପଠାଇବ ବୋଲି ଜଣାପଡ଼ିଛି। ଇତିମଧ୍ୟରେ ଏହି ବନ୍ୟାରେ ମୃତ୍ୟୁ ସଂଖ୍ୟା 1295କୁ ବୃଦ୍ଧି ପାଇଛି। ଉଦ୍ଧାରକାରୀମାନେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଜରୁରୀକାଳୀନ ଟିମ୍ ପକ୍ଷରୁ 12,000ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ 5,000ରୁ ଅଧିକ ଲୋକ ନିଖୋଜ ରହିଥିବା ସୂଚନା ଦିଆଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଭାରତ ଉଭୟ ରୁଷ ଓ ୟୁକ୍ରେନ୍ ସହ ଯୋଗାଯୋଗରେ ରହିଛି। ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେବା ଅବସରରେ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ଶୀଘ୍ର ଯୁଦ୍ଧ ସମାପ୍ତି ନେଇ ଆଶାବାଦୀ ରହିଛି। ସେ କହିଛନ୍ତି, ଯୁଦ୍ଧରେ କେହି ବିଜୟୀ ହୋଇନଥାନ୍ତି, ବରଂ ଏହା ଯୋଗୁଁ ସାଧାରଣ ନାଗରିକଙ୍କ ଜୀବନହାନି ହୋଇଥାଏ ଓ ଧ୍ୱଂସଲୀଳା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଥାଏ। ଡକ୍ଟର ଜୟଶଙ୍କର କହିଛନ୍ତି, ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଲାଗି ଭାରତ ଯଥାସମ୍ଭବ ନିଜର ଭୂମିକା ନିର୍ବାହ କରିବ। ୟୁକ୍ରେନ୍ରେ ବିଭିନ୍ନ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା ପରେ ଡକ୍ଟର ଜୟଶଙ୍କର ପୋଲାଣ୍ଡରେ ପହଞ୍ଚିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ତାଙ୍କ ପୋଲାଣ୍ଡ ପ୍ରତିପକ୍ଷଙ୍କ ସହ ଖାଦ୍ୟ, ତୈଳ ଏବଂ ସାର ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ଦେଖାଦେଇଥିବାର ସମସ୍ୟାର ସମାଧାନ କରିବା ନେଇ ଆଲୋଚନା ହୋଇଛି। ଉଭୟ ଭାରତ ଓ ପୋଲାଣ୍ଡ 2024-2028 ପର୍ଯ୍ୟନ୍ତ ମିଳିତ କାର୍ଯ୍ୟାନ୍ୱୟନ ଯୋଜନାର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ଯୋଜନା ଅନୁଯାୟୀ ବାଣିଜ୍ୟ ଓ ପୁଞ୍ଜିନିବେଶ, ପ୍ରତିରକ୍ଷା, ସଂସ୍କୃତି ଏବଂ ବହୁମୁଖ୍ୟ ସହଯୋଗ ଆଦି କ୍ଷେତ୍ରରେ ଉଭୟ ଦେଶ ସହଭାଗିତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ଦିନିକିଆ ତାମିଲନାଡୁ ଗସ୍ତରେ ଯିବେ। ଗସ୍ତକାଳରେ ଉପରାଷ୍ଟ୍ରପତି ଇଣ୍ଡିଆ ଭାଲ୍ଭସ୍ 2026 କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି କାର୍ଯ୍ୟକ୍ରମ ହୃଦ୍ରୋଗ ସମ୍ବନ୍ଧରେ ବିକଶିତ ଚିକିତ୍ସା ପଦ୍ଧତି ଉପରେ ଆଲୋଚନା କରିବା ଲାଗି ମଞ୍ଚ ପ୍ରଦାନ କରିବ। ଚେନ୍ନାଇର ଗୁଇଣ୍ଡିଠାରେ ଉପରାଷ୍ଟ୍ରପତି ଇଣ୍ଡିଆ ଭାଲ୍ଭ ରେଜିଷ୍ଟ୍ରିର ଉନ୍ମୋଚନ କରିବେ। ପରେ ଉପରାଷ୍ଟ୍ରପତି ଚେନ୍ନାଇର ଭଲୁବର କୋଟମ୍ଠାରେ ଦିନ୍ ମଲ୍ଲାର ସମ୍ଭାଦପତ୍ରର 75 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ଡାକଟିକଟ ଜାରି କରିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ 3 ଦିନିଆ ଗୋଆ ଗସ୍ତରେ ଯିବେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସେଠାରେ ଆୟୋଜିତ ହେବାକୁ ଥିବା ବୈଠକରେ ଶ୍ରୀ ଶାହା ଅଧ୍ୟକ୍ଷତା କରିବେ। ପରେ ଶ୍ରୀ ଶାହା ନିଶାଦ୍ରବ୍ୟ ସମ୍ବନ୍ଧିତ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଆଜି ସନ୍ଧ୍ୟାରେ ସେ ଅଟଳ ଭବନରେ ନବନିର୍ମିତ ବିଜେପି ରାଜ୍ୟ କାର୍ଯ୍ୟାଳୟର ଉଦ୍ଘାଟନ କରିବେ। ଏଥିସହିତ ରାଜ୍ୟ ବିଜେପିର କୋର୍ କମିଟି ବୈଠକରେ ଶ୍ରୀ ଶାହା ମଧ୍ୟ ଅଧ୍ୟକ୍ଷତା କରିବେ। ଆସନ୍ତା ସୋମବାର ଦିନ ସ୍ୱରାଷ୍ଟ୍ରମନ୍ତ୍ରୀ ପଶ୍ଚିମାଞ୍ଚଳ ଜୋନାଲ ପରିଷଦ ବୈଠକରେ ଯୋଗଦେବା ସହ ଗୋଆ ପୁଲିସ୍କୁ ରାଷ୍ଟ୍ରପତିଙ୍କ ପୁରସ୍କାର ପ୍ରଦାନ କରିବେ। ଟି20

0: ମହିଳା ଏସିଆ କପ୍ କ୍ରିକେଟ୍ର ଗ୍ରୁପ୍ ଏ ର ଅନ୍ତିମ ମ୍ୟାଚ୍ରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଭାରତୀୟ ସମୟ ରାତି 8:00ରେ ମ୍ୟାଚ୍ ଆରମ୍ଭ ହେବ। ପୂର୍ବ ଦୁଇଟି ମ୍ୟାଚ୍ରେ ଥାଇଲାଣ୍ଡ ଓ ହଂକଂକୁ ପରାସ୍ତ କରି ଭାରତ ସେମିଫାଇନାଲ୍ରେ ପହଞ୍ଚିସାରିଛି। ଅନ୍ୟପକ୍ଷରେ ପାକିସ୍ତାନ କେବଳ ଗୋଟିଏ ମ୍ୟାଚ୍ ଖେଳି ଥାଇଲାଣ୍ଡକୁ ପରାସ୍ତ କରିଛି। ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଯୋଡ଼ି ସାତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଏବଂ ଚିରାଗ ସେଟ୍ଟି ଆଜି ମାଲେସିଆ ଯୋଡ଼ି ନୁର୍ ମହମ୍ମଦ ଆଜୁରିଆନ୍ ଆୟୁବ ଓ ଟାନ୍ ୱି ହିଅଙ୍କ ସହ ସେମିଫାଇନାଲ୍ରେ ଅବତୀର୍ଣ୍ଣ ହେବେ। ଏହି ଭାରତୀୟ ଯୋଡ଼ି ଗତକାଲି କ୍ୱାର୍ଟର ଫାଇନାଲ୍ରେ ଡେନ୍ମାର୍କ ଯୋଡ଼ିଙ୍କୁ ପରାସ୍ତ କରିଥିଲେ। ସେହିପରି ଏକକ ପ୍ରତିଯୋଗିତାରେ କିଦାମ୍ବି ଶ୍ରୀକାନ୍ତ ଏବଂ ତନ୍ଭି ଶର୍ମା ପରାସ୍ତ ହୋଇ ପ୍ରତିଯୋଗିତାରୁ ବାଦ ପଡ଼ିଛନ୍ତି। ଗୁରୁଦିବସ ଅବସରରେ ଜ୍ଞାନକୌଶଳ ସହ ଶିକ୍ଷାଦାନର ନୂଆ ପଦ୍ଧତି ବ୍ୟବହାର କରିବାକୁ ଶିକ୍ଷକମାନଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ଆଜି 82 ଜଣଙ୍କୁ ପ୍ରଦାନ କରିବେ ଜାତୀୟ ଶିକ୍ଷକ ପୁରସ୍କାର। ନୂଆଦିଲ୍ଲୀର ଶ୍ରୀରାମ ବାଣିଜ୍ୟ କଲେଜର ଶତବାର୍ଷିକୀ ସମାରୋହରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। ଏନ୍ଟିଏ ପକ୍ଷରୁ 3ଟି ବିଷୟରେ ହେବାକୁ ଥିବା ୟୁଜିସି ନେଟ୍ ପୁନଃ ପରୀକ୍ଷା ଲାଗି ଜାରି ହେଲା ପ୍ରବେଶପତ୍ର। ନେପାଳ ବନ୍ୟାରେ ଏପର୍ଯ୍ୟନ୍ତ 160 ଜଣ ଭାରତୀୟଙ୍କୁ କରାଯାଇଛି ଉଦ୍ଧାର। ଏବଂ T20 ମହିଳା ଏସିଆ କପ୍ କ୍ରିକେଟ୍ରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ବାରିପଦା, ସମୟ 7:25 ପ୍ରଚାର କରୁଛୁ ସାନ୍ତାଳୀ କଳା କାର୍ଯ୍ୟକ୍ରମ।

ସନ୍ତଳିଖଳ ଶେଷ ହେଲା। ଆକାଶବାଣୀ ବାରିପଦା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ପ୍ରଚାରିତ ହେଉଛି FM ବ୍ୟାଣ୍ଡରେ 102.9 MHz ଯୋଗେ।

ସମୟ ସକାଳ 7:55 ଶୁଣନ୍ତୁ ଏକ ସୁଗମ ସଙ୍ଗୀତ, କଣ୍ଠ ଦେଇଛନ୍ତି ପ୍ରିୟା ଭଟ୍ଟାଚାର୍ଯ୍ୟ।

ନବୀନ ନଟବର ନାଗର ଶଶିକଳା ପରେ ନନ୍ଦଯଶୋଦାଙ୍କ କୋଳରେ ବଢ଼ି ଚାଲିଥିଲେ। ଗୋପପୁରବାସୀଙ୍କର ଏକାନ୍ତ ନିଜର ଅତି ଆଦରର କାହ୍ନା। ଶୈଶବରୁ ଆରମ୍ଭ ହୁଏ ତାଙ୍କର ଲେଳାଖେଳା। ଜଣେ ମାତା କୋଳରେ ଜନ୍ମ ନେଇ ଆଉ ଜଣେ ମାଙ୍କ କୋଳ ମୁଣ୍ଡନ କରି ପାଲଟି ଯାଆନ୍ତି ମା ଯଶୋଦାଙ୍କର ଆଦରର କାହ୍ନା।

ହାତରେ ମୋହନ ବଂଶୀ, ଦେହରେ ପାଟ ପିତାମ୍ବରୀ, ଆଉ ଶିରରେ ମୟୂର ଚୂଳ, କୋଟି ମନଜିଣା ରୂପଲାବଣ୍ୟ, ଯଶୋଧାଙ୍କର ବାତ୍ସଲ୍ୟ ପ୍ରେମ ଏବଂ ଗୋପାଙ୍ଗନମାନଙ୍କର ଶାଶ୍ୱତ ପ୍ରେମରେ ମଜିଯାଆନ୍ତି ଶ୍ରୀକୃଷ୍ଣ, କିନ୍ତୁ ଶିଶୁସୁଲଭ ଗୁଣ ଭିତରେ ଲୁଚି ରହିଥାଏ ଭକ୍ତବତ୍ସଳତା।

ଶ୍ରୀକୃଷ୍ଣଙ୍କର ବଂଶୀସ୍ୱନ ସମସ୍ତଙ୍କ ସମ୍ମୋହନ କରୁଥିବାରୁ ନା ତାର ମୋହନ ବଂଶେ। ଯେଉଁ ବଂଶୀ ବାଜିଲେ ଯମୁନାର ଜଳ ଉଜାଣି ବହେ, ତ କଦମ୍ବବନ ହୋଇ ଉଠେ ସୁରଭିତ। ବଂଶର ସ୍ୱନ ଶୁଣି ରାଧା କେତେବେଳେ ପ୍ରେମବାତୁଳି ହୋଇ ଉଠେ, ତ କାହ୍ନର ସାନ୍ନିଧ୍ୟ ପାଇଁ ଯୁଗ ଯୁଗ ଧରି ପ୍ରତୀକ୍ଷା କରେ ମୀରା। ହେଲେ କାହ୍ନ କାହାର, ସେ ରାଧାର ନା ମୀରାର?

ଆଜି ଆଉ ଏକ ପବିତ୍ର ଦିବସ, ଗୁରୁ ଦିବସ। 1888 ମସିହା ଆଜିର ଦିନରେ ଭାରତର ଜଣେ ସ୍ୱନାମଧନ୍ୟ ଶିକ୍ଷାବିତ୍, ରାଷ୍ଟ୍ରନୀତିଜ୍ଞ ତଥା ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ତାମିଲନାଡୁ ଆଉ ଆନ୍ଧ୍ରପ୍ରଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳ ମନ୍ଦିରମାଳିନୀ ସହର ତିରୁତ୍ତାନିଠାରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନରୁ ସେ ଥିଲେ ଅତ୍ୟନ୍ତ ବୁଦ୍ଧିମାନ ଆଉ ଧୀଶକ୍ତି ସମ୍ପନ୍ନ, ତେଣୁ ସରକାରଙ୍କଠାରୁ ବୃତ୍ତି ପାଇ ସେ ସ୍ନାତକ ଏବଂ ମାଡ୍ରାସ୍ ଖ୍ରୀଷ୍ଟିଆନ କଲେଜରୁ ଦର୍ଶନଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷାପ୍ରାପ୍ତ କରିଥିଲେ।

ପରବର୍ତ୍ତୀ ସମୟରେ ସେ ମାଡ୍ରାସ୍ ପ୍ରେସିଡେନ୍ସି କଲେଜର ଦର୍ଶନଶାସ୍ତ୍ର ବିଭାଗର ପ୍ରଫେସର ପଦ ଅଳଙ୍କୃତ କରିଥିଲେ। ତାପରେ ଇଂଲଣ୍ଡର ଅକ୍ସଫୋର୍ଡ ୟୁନିଭର୍ସିଟିରେ 1936-1952 ପର୍ଯ୍ୟନ୍ତଶିକ୍ଷାଦାନ କରିଥିଲେ। ପରବର୍ତ୍ତୀ ସମୟରେ 1931-1936 ପର୍ଯ୍ୟନ୍ତ ଆନ୍ଧ୍ର ୟୁନିଭର୍ସିଟି ଏବଂ 1939-1948 ପର୍ଯ୍ୟନ୍ତ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଉପକୂଳପତି ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ।

1954 ମସିହା ପର୍ଯ୍ୟନ୍ତ ସେ ୟୁନେସ୍କୋରେ ଭାରତର ପ୍ରତିନିଧିତ୍ୱ କରିଥିଲେ ଏବଂ ସେହି ସମୟ ମଧ୍ୟରେ 1949ରୁ 1952 ମସିହା ପର୍ଯ୍ୟନ୍ତ ରୁଷରେ ଭାରତର ରାଷ୍ଟ୍ରଦୂତ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ। ଶେଷରେ 1952 ମସିହାରେ ଭାରତର ପ୍ରଥମ ଉପରାଷ୍ଟ୍ରପତି ଏବଂ 1962 ମସିହାରେ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇ ଦେଶକୁ ନୂତନ ଦିଗ୍ଦର୍ଶନ ଦେଇଥିଲେ। 1954 ମସିହାରେ ଭାରତର ସର୍ବୋଚ୍ଚ ସମ୍ମାନ ଭାରତରତ୍ନ ଉପାଧିରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ସେହି ଅନନ୍ୟ ପ୍ରତିଭାର ଅଧିକାରୀ 1975 ମସିହା ଏପ୍ରିଲ 17 ତାରିଖରେ ଚେନ୍ନାଇଠାରେ ଇହଲୀଳା ସମ୍ବରଣ କରିଥିଲେ। ସେହି ପବିତ୍ର ଆତ୍ମାଙ୍କୁ ସମ୍ମାନ ଦେବା ପାଇଁ ତାଙ୍କର ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ 1962 ମସିହାଠାରୁ ତାଙ୍କର ଜନ୍ମଦିବସ ସେପ୍ଟେମ୍ବର 5 ତାରିଖରେ ପ୍ରତିବର୍ଷ ପବିତ୍ର ଗୁରୁଦିବସ ରୂପେ ଭାରତରେ ପାଳିତ ହୋଇଆସୁଛି।

ଏଇଠି ଶେଷ କରୁଛୁ ଆଜିର ଗୀତାଞ୍ଜଳି, ଆକାଶବାଣୀ ବାରିପଦା, ସମୟ ସକାଳ 9:00। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।

0: हैं विविध भारती राष्ट्रीय सेवा देश की सुरीली धड़कन। दोपहर के 12 बजे का समय होने जा रहा है। अब से कुछ ही देर में आप सुनेंगे हिंदी में समाचार।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ମଧ୍ୟାହ୍ନ 12:00। ପ୍ରସାର କରୁଛୁ ଝୁମର ଗୀତର କାର୍ଯ୍ୟକ୍ରମ। ପରିବେଷଣ କରିଛନ୍ତି ଶିଳ୍ପୀ ପ୍ରଦୀପ ଚନ୍ଦ୍ର ମହାନ୍ତ ଏବଂ ତାଙ୍କର ସାଥୀ କଳାକାରମାନେ। ତେବେ ଆସନ୍ତୁ ଶୁଣିବା ଝୁମର।

କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା। ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଏସିଆ କପ୍ ଟି20 କ୍ରିକେଟ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ ଆଜି ରାତି 8ଟାରେ, ରାତି 9:15ରେ ଏବଂ ରାତି 11:05ରୁ ଖେଳ ଶେଷ ହେବ ଯାଏ। ସୂଚନାଟି ଏତିକିରେ ଶେଷ ହେଲା।

ଆକାଶବାଣୀ ବାରିପଦା ଦିନ 12:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ କିଛି ସମୟ ମଧ୍ୟରେ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।

0: ଅଧିକ ସୂଚନା ପାଇଁ ନିକଟସ୍ଥ ବ୍ୟାଙ୍କ ଶାଖା କିମ୍ବା ସିଏସ୍ସି ସହିତ ଯୋଗାଯୋଗ କରନ୍ତୁ।
1: ପ୍ରଚାର କରୁଛୁ ନାରୀ ମହଲ।

0: ଓମକାର ପ୍ରଣବ ସ୍ୱର ଯେଉଁଥିରୁ କି ସଙ୍ଗୀତର ଆରମ୍ଭ, ସେହି ସ୍ୱରକୁ ଶୁଣିଲେ ମନ ଆନନ୍ଦିତ ହୁଏ ଏବଂ ଆତ୍ମା ପୁଲକିତ ହୁଏ। ଠିକ୍ ସେହିପରି ପ୍ରଣବ କିଶୋର ପଟ୍ଟନାୟକଙ୍କର କଣ୍ଠସ୍ୱର ପ୍ରତ୍ୟେକଟି ରସିକ ଶ୍ରୋତାର ମନ ମୋହିନିଏ। ଶ୍ରୀଯୁକ୍ତ ପଟ୍ଟନାୟକ ନିଜ ପ୍ରଚେଷ୍ଟାରେ ଅନ୍ୟ କାହାରି ସାହାଯ୍ୟ ନ ନେଇ ସଙ୍ଗୀତର ଶୀର୍ଷ ସ୍ଥାନରେ ପହଞ୍ଚିପାରିଛନ୍ତି। ସଙ୍ଗୀତ କ୍ଷେତ୍ରରେ ନିଜର ଗୋଟିଏ ନିଆରା ସ୍ଥାନ ସୃଷ୍ଟି କରିପାରିଛନ୍ତି। ତାଙ୍କର ସଙ୍ଗୀତର ଯାଦୁକରୀ ସ୍ପର୍ଶ ଅନ୍ୟମାନଙ୍କୁ ଆକର୍ଷିତ କରିପାରିଛି। ତେବେ ଆମର ଏଠି ମନରେ ପ୍ରଶ୍ନ ଆସେ ଯେ କ'ଣ ଅଛି ସେ ଗଳାରେ, କ'ଣ ଅଛି ସେ କଣ୍ଠସ୍ୱରରେ ଯେଉଁଥିପାଇଁ କି ଶ୍ରୋତାମାନେ ଆକର୍ଷିତ ହୁଅନ୍ତି ତାଙ୍କର କଣ୍ଠସ୍ୱର ଶୁଣିବା ପାଇଁ। ଏହାର ରହସ୍ୟ କ'ଣ ନିଶ୍ଚୟ ପଚାରିବା ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ। କାହିଁକି ଆପଣଙ୍କ ଗୀତ ଶୁଣି ଲୋକମାନେ ଆକର୍ଷିତ ହୁଅନ୍ତି, କ'ଣ ଅଛି ସେ ଗଳାରେ?
1: ସେ ଗଳାରେ କ'ଣ ଅଛି ତା ଶ୍ରୋତାମାନେ ଭଲ ଭାବରେ ଜାଣନ୍ତି। ତା ଉପରେ ବିଶେଷ ମୁଁ କ'ଣ କହିବି, ଈଶ୍ୱର ଦେଇଛନ୍ତି କଣ୍ଠ, ମୁଁ ଗାଉଛି ତାଙ୍କ ପାଇଁକି, ମୋ ଶ୍ରୋତାମାନଙ୍କ ପାଇଁକି, ସମସ୍ତଙ୍କ ପାଇଁକି। ଏବଂ କଣ୍ଠଟା ଯେପରି ପିଲାବେଳେ ଥିଲା ମଲାବେଳକୁ ବି ସେପରି ରହୁ, ଏଇ ମୋର ଈଶ୍ୱରଙ୍କଠାରେ ପ୍ରାର୍ଥନା। ସବୁବେଳେ ରିଆଜ କରେ ଆଉ ଭାବେ ଯେ ଗୁରୁ ଯାହା କହିଥିଲେ ଗୋଟିଏ କଥା କୁଣ୍ଡଲା ଆଦି ନାରାୟଣ ରାଓ, ଯେ ଯେଉଁ କଣ୍ଠରେ ତୁ ଗାଉଛୁ ଏ ବୟସରେ ସେଇଟା ଯେମିତି ଶେଷ ବେଳ ଯାଏ ସେଇ କଣ୍ଠଟା ତୁ ମେଣ୍ଟେନ କରିପାରିବୁ।
0: କାହା ସହିତ ଛାୟା ରହିବା ପରି ଆପଣ ସବୁବେଳେ ପ୍ରଣବ ପଟ୍ଟନାୟକଙ୍କ ସହିତ ରହିଛନ୍ତି। ନିଜେ କଳାକାର ଭାବରେ ନିଜକୁ ପ୍ରତିଷ୍ଠା ନ କରି କିନ୍ତୁ କଳା ଆଉ କଳାକାରର ମନକୁ ଖୁବ୍ ଭଲ ଭାବରେ ବୁଝିପାରିଛନ୍ତି। ସେଇଥିପାଇଁ ବୋଧେ ଆଜି ପ୍ରଣବ କିଶୋର ପଟ୍ଟନାୟକ ଜଣେ ବିଶିଷ୍ଟ ସଙ୍ଗୀତଜ୍ଞ ହୋଇପାରିଛନ୍ତି, ନା କ'ଣ କହିବେ ଆପଣ?
2: ସେଟା ମୁଁ କହୁନାହିଁ, କିନ୍ତୁ ଏ ତ ନିଶ୍ଚୟ ସତ କଥା କି ଏକାଠି ରହିଲେ ଯାହାଙ୍କ ପାଖରେ ଯୋଉ କଳାଟା ଥାଏ, ଗୋଟେ ନାରୀ ପାଖରେ ବି ଥାଏ, ଗୋଟେ ପୁରୁଷ ପାଖରେ ବି ଥାଏ। ମୋର ଧର୍ମ ହେଲା ମୁଁ ନିଜେ ଯତ୍ନ କରିବା ବା ତାକୁ ଅନୁକୂଳ ସ୍ଥିତିରେ ସବୁବେଳେ ରଖିବା କଥା। ଏଇଥିପାଇଁ କି କେବେ ବିଘ୍ନ ନ ଆସୁ, ତଥାପି ଆମେ ତ ଭଗବାନ ନୁହଁ କି ମୁଁ ତ ସର୍ବଜ୍ଞ ନୁହଁ, ମୋର ଯେତିକି ପାରୁ ପର୍ଯ୍ୟନ୍ତ ଚେଷ୍ଟା କରେ କି ବାଧା ନ ଆସୁ। ତଥାପି ସଂସାର ଭିତରେ ଥିଲେ ଅନେକ ପ୍ରକାର ବାଧା ବିଘ୍ନ ସଂଘର୍ଷ ଚାଲେ, ଯେତେ କମ୍ ପଡ଼ିବ ତାଙ୍କ ଉପରେ ସେଟାକୁ ମଧ୍ୟ ମୁଁ ଚେଷ୍ଟା କରେ। ସଙ୍ଗୀତରେ କୌଣସି ବାଧା ନ ଉପୁଜୁ, ଉପୁଜିବ ଘର ଭିତରେ ଥିଲେ ଆଉ ତା ଭିତରେ ସବୁ ପ୍ରକାର ପରିସ୍ଥିତିକୁ ସମ୍ଭାଳିକରି ଘର ପରିବାର ସାଙ୍ଗସାଥି ବନ୍ଧୁ ତାଙ୍କ ପାଇଁ ବି ବହୁତ ଲୋକ ଆସନ୍ତି, ତେଣୁ ସବୁକୁ ଠିକ୍ଠାକ୍ ରଖିବା ପାଇଁ ଚେଷ୍ଟା କରେ, କେତେ ଦୂର ସଫଳ ମୁଁ ଜାଣିନି।
0: ପ୍ରଣବ ବାବୁ ଆପଣ କ'ଣ କହିବେ, କସ୍ତୁରିକା ଦେବୀ ଆପଣଙ୍କର କେମିତି ଯତ୍ନ ନିଅନ୍ତି, ଆପଣଙ୍କର ସଙ୍ଗୀତମୟ ଜୀବନରେ କେମିତି ସାଥ ଦିଅନ୍ତି ଆପଣଙ୍କ ସାଙ୍ଗରେ?
1: ପ୍ରଥମ କଥା ମୁଁ କହିବି, ସେ ଭଲ ଯତ୍ନ ନିଏ। ଦ୍ୱିତୀୟ ହେଲା, ସେ ସବୁଠୁ ମୋର ଡେଞ୍ଜରସ୍ କ୍ରିଟିକ୍, ଯେକୌଣସି ଗୀତ ଉପରେ ସେ ନିଶ୍ଚୟ ଗୋଟେ କିଛି କହିବ, ବାହାର କରିବ ଯେ ଏଇ ଜାଗାଟା ଏଇଆ ହେଇଥିଲେ ଭଲ ହେଇଥାନ୍ତା, ଏଇ ଜାଗାଟା ଏମିତି କରିଥିଲେ ସ୍ୱରଟା
2: ସେଟାରେ ବହୁତ ରାଗନ୍ତି ଆପଣ,
1: ମୁଁ ବିରକ୍ତ ବି
2: ବିରକ୍ତ ହୁଏ।
1: ପରେ ସେଇଟାକୁ ମୁଁ ଆପ୍ଲାଏ ଯେତେବେଳେ କରେ, ସେ ଯୋଉଟା ସଜେଷ୍ଟ କରିଥାଏ
2: ବଡ ବଡ ପଣ୍ଡିତ ବଡ ବଡ କମ୍ପୋଜର ବି, ହଁ ଏଇ ଯାହା କହୁଛି ଠିକ, ଏକଥା ବି କହିଛନ୍ତି ଥରେ ଅଧେ, ସେଠିକି ମୁଁ ଡରିକିରି କୁହେ, ମୁଁ ଏମିତି ଖୁଲାସା କିଛି କହିପାରେନି, ସେମାନେ ଥିଲେ ତାଙ୍କ ସାମ୍ନାରେ କୁହେ, ଏକାଠିଆ କହିଲେ ମୋତେ ଉଡେଇ ଦେବେ ଏକଦମ।
1: ମୁଁ ଆଉ ଗୋଟିଏ କଥା କହୁଛି, ଗୋଟେ ଦୃଷ୍ଟାନ୍ତ, କଲିକତା ଯାଇଥାଏ, କୋଇଲିର କେଶବ ମଥୁରାକୁ ଗଲା, ଏଇ ଗୀତରେ
2: ସ୍ୱରଟା ଟିକେ କହିଲେ।

0: ଗୀତଟା ସିଏ ରେକର୍ଡିଷ୍ଟ ବାନାର୍ଜୀ ପାଖରେ ରୀତିମତ ଚାଲିଗଲା ତା ବୁଥକୁ।
1: ମୁଁ ଚାହୁଁଥିଲି ଏଇଭଳିଆ ଆମର ଓଡ଼ିଶାର ଲେଖା, ଆମର କିମ୍ବଦନ୍ତୀ ଲେଖା ଏବଂ ଲେଖକ ମାନଙ୍କର ଗୀତ ତାଙ୍କ ଗଳାରେ ପଶେଇବାକୁ। ସିଏ କିନ୍ତୁ ଆନମନା, ଯିଏ ଯେତେବେଳେ ବହୁତ ଭଲ ଭଲ ଲେଖକ ଯେତେବେଳେ ଯୋଉ ଗୀତ ଆଣନ୍ତି ତାଙ୍କୁ ବାଛି ଦେଇକିରି ରଖିଦିଅନ୍ତି, ତାଙ୍କୁ ସରଫର କରାହୁଏ। ଆଉ ବାବନା ମାନେ ଶାନ୍ତନୁ ମହାପାତ୍ର ବହୁତ ବଡ ବଡ କମ୍ପୋଜର, ସେମାନେ ସିଏ ଯେତେବେଳେ ଆସନ୍ତି କୁନି ଆଉ ଏଟା ଗାଇଲ।

0: ତେଣୁ ମହାପାତ୍ର ହାରମୋନିୟମ ଧରିଲେ ସ୍ୱର ଫୁଟିଲା, ଝଙ୍କାର ବାହାରିଲା, ସେସବୁ ଗୀତ ଚାଲେ। ମୋର କିନ୍ତୁ ଇଚ୍ଛା ଥାଏ ଏଇଭଳିଆ, ତାକୁ ପରିଶ୍ରମ କରିକିରି ମାନେ ଶେଷରେ ବାଳକୃଷ୍ଣଙ୍କ ପାଖକୁ ଯାଇକିରି ପହଞ୍ଚି, ମୁଁ ମାନେ କମ୍ ଜାଣିଛି ବାଳକୃଷ୍ଣ ସାର୍ଙ୍କୁ, ମାନେ ସବୁ କରିକି ଦେଲେ ଇଏ ଉଠିବେ, ତା ଭିତରେ ପରିଶ୍ରମ କରିକିରି ଶେଷରେ ବାଳକୃଷ୍ଣଙ୍କୁ ଡକେଇଲେ। ମୁଁ କହିଲି ସାର୍ ଆପଣ ଡାକନ୍ତୁ, ଦୌଡ଼ିକିରି ଗଲେ ପୁରା ଗୀତଟା ଉଠେଇଲେ। ଶାନ୍ତନୁ ବି ସେଥିରେ ବହୁତ ଘସି ମାରିଛନ୍ତି ସାର୍ ବି।
1: ଆପଣ ଯୋଉ ସମୟରେ ଏଇ ସଙ୍ଗୀତ କ୍ଷେତ୍ରକୁ ଆସିଲେ ସେତେବେଳେ କାହାରି ବାପା ମା ଚାହୁଁନଥିଲେ ଯେ ସେମାନେ ଏ ଦିଗକୁ ଆସନ୍ତୁ ବୋଲି, ଆପଣ ଏଇ ସଙ୍ଗୀତ କ୍ଷେତ୍ରକୁ ଆସିଲେ କେମିତି?
2: ମୁଁ କଣ ଜାଣିଥିଲି ମୁଁ ଗୋଟେ ପ୍ଲେବ୍ୟାକ୍ ସିଙ୍ଗର ହେବି ବୋଲି, ଗାଇବି ଗୀତ, ଭଲ ଗୀତ ଗାଇବି। ମୋ କାନରେ ପ୍ରଥମେ ମୋତେ ଇନ୍ଫ୍ଲୁଏନ୍ସ କରିଥିଲେ ଦୁଇ ତିନିଟି ଭଏସ୍, କେଏଲ୍ ସାଇଗଲ, ମେହେନ୍ଦି ହାସନ, ଜଗଜିତ ସିଂ, ମହମ୍ମଦ ରଫି, ଏ ଚାରିଜଣ ଲୋକ, ଏମାନଙ୍କର ଗୀତ ମୁଁ ସବୁବେଳେ ରାତିରେ ଶୁଣେ ଇୟରଫୋନ୍ ଦେଇ। ମୁଁ ଆପଣଙ୍କୁ ଗୋଟେ ଇନ୍ଫ୍ଲୁଏନ୍ସ ଦେବାକୁ ଚାହେଁ। ଖୋକା ମୋତେ ମହାନଦୀ କୂଳକୁ ନେଇଯାଏ, ଯେତେବେଳେ ମୁଁ କଟକରୁ ଥିଲି କ୍ୟାଣ୍ଟନମେଣ୍ଟ, ଅକ୍ଷୟ ମହାନ୍ତି କହିବ କୁନି ଟିକେ 10-12 ଗୀତ ଗାଇଲୁ, ହିନ୍ଦୀ ବେଙ୍ଗଲୀ ଓଡ଼ିଆ। ମୁଁ ପ୍ରଥମେ ଗାଇଲି କେଏଲ୍ ସାଇଗଲଙ୍କର।

0: ଅକ୍ଷୟ କେତେ ଇଣ୍ଟରେଷ୍ଟ ହେଲା ଦେଖ, ଏଇ ଥିଲା ମାହୋଲ ସେତେବେଳେ ଓଡ଼ିଶାରେ।
1: ନାଇଁ ଘରେ ବି ତ ସଙ୍ଗୀତର ଚର୍ଚ୍ଚା
0: ଥିଲା।
1: ମୁଁ ଏଠି ଗୋଟେ କହିଦିଏ, ସୁକୃତି ପଟ୍ଟନାୟକ ପ୍ରଥମ ଆର୍ଟିଷ୍ଟ
0: ଆମେ
2: ତ ଜାଣିଛୁ ଆପଣଙ୍କର ଗୀତ ଶୁଣିକି ଅନେକ ଶ୍ରୋତା ଆକର୍ଷିତ ହୁଅନ୍ତି, କିନ୍ତୁ ଏଇଠି ଆମର ପ୍ରଶ୍ନ, ଶ୍ରୀମତୀ ପଟ୍ଟନାୟକ ଆପଣଙ୍କ ପ୍ରତି କେମିତି ଆକର୍ଷିତ ହେଲେ, କେମିତି ବିବାହ ବନ୍ଧନରେ ବାନ୍ଧି ହେଲେ, ଆମକୁ ଟିକେ ସଂକ୍ଷେପରେ କହିବେ କି?
0: ମୁଁ କହିବି,
1: ମୁଁ କିଛି ଆକର୍ଷିତ
0: ମୋ ସାଙ୍ଗରେ ତା ବଡ ଭାଇ ପାଠ ପଢୁଥିଲା ଅନୁରାଗ ଶଙ୍କର ଦାସ, ତାଙ୍କ ଘରକୁ ଜଳାଶୟ ମୁଁ ସନ୍ଧ୍ୟାବେଳେ ବେଳେବେଳେ ଯାଏ, ଶନିବାର ରବିବାର ବ୍ୟାଡମିଣ୍ଟନ ଖେଳ ନଜର ଉନକା ଉପରେ ଆ ଗିଆ ପଡ଼ିଗଲା। ମୁଁ ଦେଖିଲି କିଏ ଇଏ, ଏତେ ଇନୋସେଣ୍ଟ ଗୁଡ୍ ଲୁକିଂ ୱଣ୍ଡରଫୁଲ ଫିଗର, ଇଏ କିଏ ଇଏ ନା, ମୋ ସାନ ଭଉଣୀ ପରା, ବସ୍ ଦାଟ୍ସ ଅଲ୍।
1: କିନ୍ତୁ ପ୍ରଣବ ପଟ୍ଟନାୟକଙ୍କର ଭଦ୍ରଲକ୍ଷ୍ମୀ ଆମେ ଯେତିକି ଆପଣ ବାହାରେ ଦେଖିବେ, ଘରେ ତାର ଡବଲ ନାଚ ଆଉ ଯୋଉ
0: ମାଙ୍କଡ଼ ଆମେ

0: ମାନେ ଏମିତିଆ ଲୋକଙ୍କୁ ନେଇକି ସଂସାର କରିବା ମହା ମୁସ୍କିଲ, ମହା ଜଟିଳ, ମହା ବୋଝ।
1: କିନ୍ତୁ ସେ ବୋଝକୁ ଆପଣ ମୁଣ୍ଡେଇ ମୁଣ୍ଡେଇ ଚାଲିଛନ୍ତି। ଆମେ ଶୁଣିଛୁ ଦେଖିଛୁ ମଧ୍ୟ, ପ୍ରଣବ ପଟ୍ଟନାୟକ କୁନି ଭାଇ ବୋଲି ଆମେ କହୁ, ସେ ଭାରି ସୌକିଆ ଆଉ
0: ପ୍ରବଳ।
1: ଯେମିତି ତାଙ୍କର ଚେହେରା ଆଗରୁ ଥିଲା ଏପର୍ଯ୍ୟନ୍ତ ବି ଠିକ୍ ସେୟା ରହିଛି। ପତଳା ଶରୀର, ଗୋରା ରଙ୍ଗ ଆଉ ସୁନ୍ଦର ସୁନ୍ଦର କୁର୍ତ୍ତା ପାଇଜାମା ପିନ୍ଧନ୍ତି। କେବେ ପ୍ୟାଣ୍ଟ ସାର୍ଟ ପିନ୍ଧିବା ଆମେ ତାଙ୍କୁ ଦେଖିନୁ, କାହିଁକି
0: ସେଟା ଏପର୍ଯ୍ୟନ୍ତ ରହିଛି? କାରଣ ମୁଁ ବି ଭାରି ସୁନ୍ଦର ଥିଲି କୁଆଡେ, ଆମ ଘରେ ବି ସେସବୁ ଚର୍ଚ୍ଚା ହୁଏନି। ଚେହେରା କେମିତି ଦୁଶିବ, କଣ ପିନ୍ଧିବ, ଏସବୁର କିଛି ଚର୍ଚ୍ଚା ହୁଏନି। କିନ୍ତୁ ଆସ୍ତେ ଆସ୍ତେ ବଡ ହେଲା ପରେ, ସମସ୍ତଙ୍କ ମିଶିଲା ପରେ, କସ୍ତ୍ରିକା ଏଟା ତ ଭଲ ଦୁଶ ସାର୍ଟଟା, ଇଏ ସିଏ, ଏମିତି ସବୁ କଥାବାର୍ତ୍ତା ମୁଁ ଜାଣିଲି। କିନ୍ତୁ କେତେ ଜାଣିଲି ତା ନୁହଁ, ଆଇନା ଆଗରେ ବି ଅଧ ଘଣ୍ଟେ 40 ମିନିଟ୍ ଛିଡ଼ା ହେବାର ଅଭ୍ୟାସ ନାହିଁ, ମେକଅପ୍ ଫେକଅପ୍ ଲଗେଇବାର ଅଭ୍ୟାସ ନାହିଁ। ତେଣୁ ପ୍ରଣବ ପଟ୍ଟନାୟକ ଠିକ ରହିବାକୁ ପଡିବ ଷ୍ଟାର, କିନ୍ତୁ ଯାହା ଲୋକ କହନ୍ତି।
1: ତାହେଲେ ଆପଣ ପରିବାରର ପ୍ରାୟ ସବୁ ଦାୟିତ୍ୱ ନିଅନ୍ତି, କେବଳ ପ୍ରଣବ ବାବୁ ଗୀତରେ ବୁଡ଼ି ରହିଥାନ୍ତି?
0: ଗୀତରେ କିଛି ଘରେ ତ ମୁଁ ଦେଖିନି ଗୀତରେ ବୁଡ଼ି ରହିଛନ୍ତି, କିନ୍ତୁ ସେ ଆଉ ଗୋଟେ ଦୁନିଆରେ ବୁଡ଼ି ରହିଥାନ୍ତି।
1: କଣ ସେ ଦୁନିଆ?
0: ସେ ଦୁନିଆ ସ୍ୱପ୍ନର, କି ସେ ଦୁନିଆ ମେଘର, କି ସେ ଦୁନିଆ ହଉଛି ନର୍କର, କି ସେ ଦୁନିଆ ହଉଛି ସ୍ୱର୍ଗର, ଭଗବାନ ଜାଣନ୍ତି। କିନ୍ତୁ ସିଏ ସବୁବେଳେ ଅଲଗା, ତାଙ୍କର ଟାଇମ, ତାଙ୍କର ଖାଇବା, ତାଙ୍କର ସୌକ, ସେ କଥାଟା ମୁଁ କେବେ ବି ଡିଷ୍ଟର୍ବ କରିନାହିଁ। କିନ୍ତୁ ସଂସାର ଭିତରେ ଆମେ ଯେତେବେଳେ ଏକାଠି

ଛୁ ଏବଂ ତା ସାଙ୍ଗରେ ପିଲାମାନେ ବି ଅଛନ୍ତି, ବୋଝ ତ ଅଛି, ସଂଘର୍ଷ ବି ଅଛି, ତେଣୁ ଜୀବନ ତ ଏମିତିଆ କୋଉଠି ମାନେ ଫୁଲ ନୁହଁନି କି ଭାସି ଭାସି ପାଣ୍ଡି ଯିବ, ଗୋଲାପ ଫୁଲରେ ବି କଣ୍ଟା ଅଛି।

0: ଏଇ ପିଲାମାନଙ୍କ କଥା କହୁଥିଲେ ଆପଣ, କେତେ ପୁଅ ଝିଅ ଆପଣଙ୍କର?
1: ଦୁଇ ପୁଅ। ତେଣୁ ମୋର ନଜର କି ପିଲାମାନଙ୍କର ପାଠ, ତାଙ୍କ ସ୍ୱଭାବ, ତାଙ୍କର ଅଭ୍ୟାସ, ଏଗୁଡ଼ିକ ଉପରେ ମୋ ନଜର ଥାଏ। ତା ଉପରେ କୌଣସି ଆବିଳତା ନ ଆସୁ ଏବଂ ସେମାନେ ଠିକରେ ବଢ଼ନ୍ତୁ। ମୁଁ ଦେଖେ କି ସେମାନେ ଡିଭିଏଟେଡ୍ ନ ହୁଅନ୍ତୁ, କିନ୍ତୁ ଗୀତ ଶୁଣନ୍ତୁ, ସଙ୍ଗୀତ ପ୍ରତି ଆକୃଷ୍ଟ ହୁଅନ୍ତୁ ଏବଂ ନିଜର ଯୋଉଟା ତାଙ୍କର କର୍ତ୍ତବ୍ୟ ତା ଭିତରେ ରୁହନ୍ତୁ। ଖାଲି ଏତିକି
2: ସାନଟାର ଗଳା ଅଛି, ଭଲ ନାଁ ହେଲା ବଡ଼ପୁଅ ସତ୍ୟକାମ, ସାନଟା ନାଁ ହେଲା ଅନୁଭବ। ଅନୁଭବ ଶିଖୁଥିଲା ଡକ୍ଟର ଚିତ୍ତରଞ୍ଜନ ପାଣି, ତାଙ୍କ ପାଖରୁ ଶାସ୍ତ୍ରୀୟ ସଙ୍ଗୀତ।
1: ସେମାନେ ତ ପାଠ ପଢ଼ିଲେ, ତେଣୁ ଗୀତଟା ତାଙ୍କର ପ୍ୟାସନ,
0: ମାନେ ସଙ୍ଗୀତ ପ୍ରତି ରୁଚି ରହିଛି। ଆଉ ତାଙ୍କର ପିଲାମାନେ?
1: ତାଙ୍କର ଗୋଟିଏ ପୁଅ, ସିଏ ତ ଅବିକା ମାନେ ଗୀତ ପାଇଁ ପାଗଳ, ଗୀତ ଗାଉଛି।
2: ତା ନାଁ ମୋତେ ପ୍ରଣବାବୁ ବୋଲି ଡାକେ।
1: ପ୍ରଣବାଇଙ୍କର ଯେତେବେଳେ ଯିବାର ଥାଏ କୌଣସି ପ୍ରୋଗ୍ରାମକୁ, ରାତି 12 ସେ ବାହାରନ୍ତି, 11 ବାହାରନ୍ତି। ମୁଁ ଯିଏ ବି ଆକମ୍ପାନିଷ୍ଟ ଅଛନ୍ତି, 4-5 ଜଣ ତ ନିଶ୍ଚୟ ଆସିବେ। ତାଙ୍କୁ ଚାହା ବେଳେବେଳେ ଡିନର ସାଙ୍ଗେ ସାଙ୍ଗେ କରିକି ଦିଏ, ପିଲାମାନେ ଥାନ୍ତି।
0: ଲୋକେ କୁହନ୍ତି ଯେ ପ୍ରଣବ ବାବୁ ଯେମିତି ମାଝି ଗୀତ ଗାଇପାରନ୍ତି, ଅନ୍ୟ କେହି ଗାଇପାରନ୍ତି।
1: ସିଏ ଗୋଟେ ଦିନ ବ୍ରାଣ୍ଡ ହେଇଗଲା।
0: ସବୁ ଚଳଚ୍ଚିତ୍ର ପ୍ରାୟ ଗୋଟେ ଗୋଟେ ମାଝି ଗୀତ ଥାଏ, ଆପଣଙ୍କୁ କୋଉ ଗୀତଟି ବେଶୀ ଭଲ ଲାଗେ ଗାଇବା?
2: ସବୁ ଗୀତ ମୋତେ ଭଲ ଲାଗେ।
0: ଆମ ଶ୍ରୋତାମାନେ ଶୁଣିବାକୁ ଟିକେ ଚାହୁଁଥିବେ ଟିକେ ଆପଣଙ୍କ ମୁହଁରୁ।

0: ଆଲୋକ। ଆପଣ ତ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି ମଧ୍ୟ ପାଇଛନ୍ତି, ସାରଳା ପୁରସ୍କାର, ଗଙ୍ଗାଧର ରଥ ସ୍ମାରକୀ ପୁରସ୍କାର, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ବିଶ୍ୱ ପୁରସ୍କାର ବି ପାଇଛନ୍ତି।
1: ବିଶ୍ୱ ପୁରସ୍କାର ପାଇଛନ୍ତି ଯେ ମୁଁ ଏଠି ଗୋଟେ କହିବି, ସେ ପୁରସ୍କାର ପାଉଛନ୍ତି ବୋଲି ଖବର ଆସିଲା ପରେ ହିଁ ଜାଣନ୍ତି। ଘରେ କମ କଥା, ମୁହଁଟା ଖୋଲିଲେ ପାଟିଟା ବେଶୀ ହୁଏ। ଖାଇବାରେ ଡେରି ହେଇଗଲେ କାହିଁକି ଡେରି ହେଲା, ସେଇଟା କାହିଁ ହଉନି, ତରବର ତରବର, କୋଉଠି ଯିବାର ଥିଲେ ଘଣ୍ଟକ ଆଗରୁ ରେଡି, ଯୋଉଟାକି ଚିଡି ମାଡିବ,
2: ମାନେ ମୁନି।

0: ସମୟ ଅଛି ତା ଭିତରେ ହବା, ତାପରେ ଘଣ୍ଟାଏ ଆଗରୁ ରେଡି ହେଇ ବସିବି, ଆଉ କିଛି କାମ ନାହିଁ ନା ଘରେ, ଘଣ୍ଟାଏ ଆଗରୁ ରେଡି ହେଇ ବସିବି, ଏତ କଣ ଅଛି? ଆଉ ତ କୋଉଥିରେ କିଛି ଇନଭଲ୍ଭମେଣ୍ଟ ନାହିଁ,
1: ଏମିତି ବି ହେଇଛି ଆପଣ ଗାଡି ଡ୍ରାଇଭ କରିକି ନେଇକି
0: ଛାଡିଛି? ଖାଲି ସେଠି ଛାଡିନି, କଳିଙ୍ଗ ଷ୍ଟୁଡିଓକୁ ଖାଇବାକୁ ନେଇକି ଯାଉଥିଲି ଗୋଟାଏ ବେଳେ, କାରଣ ସେଠିକାର ଲଞ୍ଚ ଭଲ ଲାଗେନି।
1: ମାନେ ଆପଣ ସମ୍ପୂର୍ଣ୍ଣ ଭାବରେ କୁନି ଭାଇଙ୍କର ଯତ୍ନ ନିଅନ୍ତି। ଆପଣ ତ ଏତେ କଥା କହିଲେ ପ୍ରଣବ ବାବୁଙ୍କ ବିଷୟରେ, ପ୍ରଣବ ବାବୁଙ୍କୁ କିନ୍ତୁ ପ୍ରକୃତରେ ହୃଦୟରେ ଆପଣ ବହୁତ ଭଲ ପାଆନ୍ତି, କିନ୍ତୁ ସେଇ ଯୋଉ ଟିକେ ଟିକେ ଯୋଉ ନୋକଝୋକ କୁହନ୍ତି, ମାନେ ଯୋଉ ଖୁଟକାଟ ପରିବାର ଭିତରେ, ସେଟା ତ ହବ ନିଶ୍ଚୟ, କିନ୍ତୁ ଆପଣ ପ୍ରଣବ ବାବୁଙ୍କର ଧର୍ମପତ୍ନୀ ଭାବରେ କେବେ ଗର୍ବ ଅନୁଭବ କରିନାହାନ୍ତି?
0: ନିଶ୍ଚୟ ଖୁସି, ମୁଁ
1: ଗୌରବାନ୍ୱିତ ହେଇନାହାନ୍ତି?
0: ସିଏ ଯେତେବେଳେ ଏତେ ମାନେ ତାଙ୍କୁ ପ୍ରଶଂସା ମିଳୁଛି, ନ୍ୟାଚୁରାଲି ସେଟା ତ ନିଜ ଭିତରେ ଆସେ ଭାବନା, କିନ୍ତୁ ଖୁସି ଯାଏ କେତେବେଳେ ଖୁସିରେ ଏକ୍ସପ୍ରେସନ କରିବା ପାଇଁ କି ଗ୍ୟାପ୍ଟା ମିଳିଲେ ତ ଖୁସି ହେବି, ତେଣୁ ଗ୍ୟାପ୍ଟା ମିଳେନି। ସେ ସିଧା ଷ୍ଟେଜରୁ ଆସିକି ମୋରି ପାଖରେ ନଦୀ ଦିଆଯିବ ଆୱାର୍ଡଟା, ଆଉ ମୁଁ ଯେମିତି ପାଇଲି, ମୁଁ ହଉଛି ତାଙ୍କର କ୍ୟାରିୟର, ତେଣୁ ସେଇ କ୍ୟାରିୟର ହିସାବରେ ଗର୍ବ, ମୁଁ ତାଙ୍କ ଜିନିଷ ଗୋଟଉଛି ଗୋଟଉଛି ତ, ତେଣୁ ଖୁସିଟା ତାଙ୍କୁ ଦେଖିବା ପାଇଁ ମିଳେନି।
2: ମିଛ କଥା ବୁଝିପାରୁଛନ୍ତି ପ୍ରଣବ
0: ପଟ୍ଟନାୟକ?
1: ଆପଣ ତ ଜଣେ ସାମାଜିକ କର୍ମୀ, ପୁଣି ରାଜନୀତି କ୍ଷେତ୍ରରେ ବି ଆପଣଙ୍କର ପ୍ରତିଷ୍ଠା ରହିଛି, ସବୁ ସହିତ ଆପଣ କୁନି ଭାଇଙ୍କର ଯତ୍ନ ନିଅନ୍ତି, କାୟା ପଛରେ ଛାୟା ପରି ରହିଥାନ୍ତି,
0: ସ୍ୱୀକାର କରନ୍ତି
2: ଚେୟାରମ୍ୟାନ ଥିଲା,
0: ସମୟଟା ଘରେ ଦେଇନି,
2: ସେ ଦେଲି ଜାକର୍ତ୍ତା, ଏଫ୍ ଯାଏ କନଫରେନ୍ସ
0: ବିନା ବନ୍ଦୋବସ୍ତରେ ମୁଁ,
2: କିନ୍ତୁ ସବୁ ଆରେଞ୍ଜମେଣ୍ଟ କରିଦେଲି, ଅଫିସରେ ଫୋନ୍ କରି ବୁଝିବ କି ଖାଇଲେଣି କି ନାହିଁ।
1: ଶୁଣୁଛନ୍ତି ଆପଣଙ୍କ ପ୍ରଶଂସା
0: ଶୁଣୁଛି,
2: ଗୋଟେ କଳାକାରକୁ ଭଲ ଲାଗେ।

0: ଆଚ୍ଛା ଆପଣଙ୍କୁ ତ ସବୁବେଳେ ରୋଷେଇ କରି ଖାଇବାକୁ ଦିଅନ୍ତି, ଆପଣଙ୍କ ଯତ୍ନ ନିଅନ୍ତି,
1: ଆପଣ
0: କେବେ ହଁ
2: ମୁଁ ରାନ୍ଧିକି ରଖିବି ସେଟାକୁ ରିକୁକ୍ କରାହବ, ଯୋଉଟା ନିଜେ ଡାଇରେକ୍ଟଲି କରିବେ ସେଥିରୁ ଅଧା ପୋଡା
3: ନାଇଁ ରାନ୍ଧେ
2: ମୁଁ ତ ଖାଏନି ପୋଡି ପୋଡି ଆରେ ସେଥିରେ ଖାଦ୍ୟ ସାର ଗଲା, ସେଥିରେ ଯେତିକି ସୁସ୍ଥତା ଥିଲା ଖାଦ୍ୟରୁ ଗଲା, ମୁଁ ସେଗୁଡା ଜଗେ ଟିକେ। ଗୋଟେ ଲୋକ ବିଲେଇକି ପଛେ ଗୋଟେ ଓଳି ମାଛ ଦବନି, ପ୍ରଣବ ପଟ୍ଟନାୟକ ବିନା ମାଛରେ ତମେ ଯେତେ ରକମ ସାଦା କରିଥା, ଗୋଟେ ମାଛ ନ ରଖିଲେ କହିବେ ଖାଇବାର କାହିଁ କଣ ଅଛି, ଆଜି କଣ ହେଲାନି, ବିରକ୍ତିର ଆଉ ସୀମା ରହେ। ଆରେ ବାବା
0: ସେଟା ଉପରେ ଉପରେ ବିରକ୍ତ ହୁଅନ୍ତି,
2: ସେମିତି କିଛି ନାହିଁ, ଦିନେ ସେ ଜାଣିନାହାନ୍ତି ଜୀବନ ସଂଘର୍ଷ କଣ, ପଚାରିଲୁ ଟିକେ ସେଥିପ୍ରତି ମୋର କୌଣସି ସଂକୀର୍ଣ୍ଣତା ନାହିଁ। କଳାକାର କଳାକାରଙ୍କର ବହୁତ କଳା ଅଛି, ତାଙ୍କ ପଛରେ ଅଛି ଆଗରେ ଅଛି, କୋଉଠି କଣ ଥିବ ମୋର କଣ ଯାଏ ଆସେ।

0: ଆପଣ ଯେତେବେଳେ ସଙ୍ଗୀତରେ ଖୁବ୍ ନାଁ କରିଥିଲେ ସେତେବେଳେ ଅନ୍ୟ ଗାୟକ ମାନେ ସମସ୍ତେ ବି ବହୁତ ନାଁ କରିଥିଲେ, କିନ୍ତୁ ଆପଣ ମାନଙ୍କର ସମ୍ପର୍କ ଖୁବ୍ ଭଲ ଥିଲା କିନ୍ତୁ ପ୍ରତିଯୋଗିତା ଥିଲା, ସେ ବିଷୟରେ କଣ କହିବେ?
1: ଭଲ ପ୍ରଶ୍ନଟି ପଚାରିଲ। ଯେତେବେଳେ ଗାଉଥିଲି ସେତେବେଳେ ମୁଁ ଅକ୍ଷୟ ସିକନ୍ଦର ଆଲମ ଏ ତିନି ଜଣ ଆମେ ଓଡ଼ିଶା ସାରା ବୁଲିକିରି ଗୀତ ଗାଉଥିଲୁ। ସେତେବେଳେ ଟାକ୍ସି କାରବାର ନଥିଲା, ବସ୍ରେ ଯାଉଥିଲୁ, ଶୀତ ଦିନରେ ସଲ୍ ବଡ଼ ଗୋଟେ ବ୍ଲାଙ୍କେଟ୍ ନେଇକି ଘୋଡ଼େଇ ହେଇକିରି

0: ଚାରିଆଡ଼େ ବୁଲୁଥିଲୁ, କିନ୍ତୁ ଆମ ଭିତରେ ଶ୍ରଦ୍ଧା ପାଇବାଟା ଥିଲା, ସେଇଟା ଆଜିକାଲି ମୁଁ ଦେଖୁନି ଗାୟକ
1: ମାନେ ଶ୍ରଦ୍ଧା ଥିଲା, ସୌହାର୍ଦ୍ଦ୍ୟ ଥିଲା,
0: କିନ୍ତୁ ଏଇ ଯୋଉ ନିର୍ମଳ ଭାବ, ସେତେବେଳେ ଗୀତ ଥିଲା ନିଶା, ପଇସାଟା ଥିଲା ସେକେଣ୍ଡାରୀ, ଅନ୍ତତଃ ମୋ ପାଇଁ ମୁଁ 7 ବର୍ଷ କାଳ ପଇସାଟିଏ ନେଉନଥିଲି।
2: ଆଗରୁ ଲୋକେ କହୁଥିଲେ ଯେ ସଙ୍ଗୀତକୁ ନେଇ ବୃତ୍ତି କରିହବନି, କିନ୍ତୁ ଆପଣଙ୍କ ସମୟରେ ଆପଣ ବି ଚାକିରି କରୁଥିଲେ, ଚାକିରି ଛାଡିଦେଲେ, ସଙ୍ଗୀତକୁ ବୃତ୍ତି କରିପାରିଥିଲେ, କିନ୍ତୁ ବର୍ତ୍ତମାନ ଲୋକେ କହୁଛନ୍ତି ଯେ ସଙ୍ଗୀତକୁ ନେଇ ବୃତ୍ତି କରିହବ।
0: ହଁ, ଓଡ଼ିଶାରେ ବର୍ତ୍ତମାନ
2: ଆଜ୍ଞା, କିନ୍ତୁ ଆପଣଙ୍କ ସମୟରେ
0: ସେତେବେଳେ ପ୍ରଶ୍ନ ଉଠେ, ସେତେବେଳେ ପଇସା ଆମେ 100 ଟଙ୍କା ପାଉଥିଲୁ ଚଳଚ୍ଚିତ୍ରରେ ଗାଇବା ପାଇଁ, ପ୍ରୋଗ୍ରାମ କରୁଥିଲୁ 150 ଟଙ୍କା ପାଉଥିଲୁ।

0: ଆପଣ ଓଡ଼ିଆ ଭାଷାରେ ଓଡ଼ିଶୀ, ଛାନ୍ଦ, ମାଝି ଗୀତ, ଆଧୁନିକ ଅନେକ ପ୍ରକାରର ଗୀତ ଗାଇଛନ୍ତି, ତା ଛଡ଼ା ଗୀତ, ଗଜଲ, ସେ ସବୁ ବି ଗାଇଛନ୍ତି, ତା ଛଡ଼ା ଅନ୍ୟ କୋଉ ଭାଷାରେ ସବୁ ଗାଇଛନ୍ତି?
1: ମୁଁ ତାମିଲ ଫିଲ୍ମରେ ଗାଇଛି, ଯୋଉଟାକି ରିଲିଜ ହେଇପାରିଲାନି, ସେଟା ଭୋଜପୁରୀ ଗୀତ ଥିଲା ମୋର।

0: ଭାଗ୍ୟ ତ ଜୁଟିଲାନି ମୋର ହେଲାନି ଶଙ୍କର ଜୟକିଶନଙ୍କ ଚାନ୍ସ ପାଇଥିଲି ଷ୍ଟୁଡିଓରୁ ଫେରି ଆସିଲି।
1: ସତରେ ଜଣେ କଳାକାରକୁ ସମ୍ଭାଳିବା ଯେଉଁମାନେ ଗିଫ୍ଟେଡ୍ ଚେଷ୍ଟା ନ କରିକି ମଧ୍ୟ କଳାକାର ହେଇକି ଜନ୍ମ ହେବା ଗୋଟେ ମହା ମହା ଭାଗ୍ୟର କଥା ଏବଂ ସେଥି ସକାଶେ ସମସ୍ତଙ୍କର ସଦ୍କାମନା ସଦ୍ଭାବନା ସମସ୍ତଙ୍କ ସ୍ନେହ ଶ୍ରଦ୍ଧା ପାଇବା ସେଟା ମଧ୍ୟ ଆଉ ଗୋଟେ ଆଶୀର୍ବାଦ ଈଶ୍ୱରଙ୍କର ଯୋଉଟାକି ପ୍ରଣବ ପଟ୍ଟନାୟକ ବହୁତ ପାଇଛନ୍ତି।

0: ଆମର ତ ସମୟ ସରି ଆସୁଛି, ଇଚ୍ଛା ନାହିଁ ଯେ ଆପଣ ଦି ଜଣଙ୍କୁ ଆମ ଷ୍ଟୁଡିଓରୁ ବିଦାୟ ଦେବୁ ବୋଲି, କିନ୍ତୁ ରେ ଆତ୍ମ ନିଦ୍ରା ପରିହରୀ ଏଇ ଗୀତଟି ଶୁଣିଲେ ସମସ୍ତେ ଭାରି ଖୁସି ହୁଅନ୍ତି। ଆପଣ ଯେତେବେଳେ ଆମ ପାଖରେ ଆଜି ଅଛନ୍ତି,
1: ମଧୁସୂଦନ ରାଓଙ୍କ ଲେଖା ପ୍ରଫୁଲ୍ଲ ସ୍ୱର,
0: ଶ୍ରୋତାମାନେ ନିଶ୍ଚୟ ଶୁଣିବାକୁ ଚାହୁଁଥିବେ ଆପଣଙ୍କ କଣ୍ଠରୁ।

ବହୁତ ବଢିଆ। ଆପଣଙ୍କର ଦୀର୍ଘ ଅନୁଭୂତିରୁ ଏବଂ କସ୍ତୁରିକା ଦେବୀ ତାଙ୍କ ଅନୁଭୂତିରୁ ଅନେକ କଥା କହିଲେ। ଆମର ଶ୍ରୋତାମାନେ ନିଶ୍ଚୟ ଆପଣଙ୍କର ଏହି କାର୍ଯ୍ୟକ୍ରମ ଶୁଣି ଖୁସି ହୋଇଥିବେ। ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।

ଆଜି ଆଳାପରେ ଆପଣମାନେ ଶୁଣୁଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ଏବଂ ତାଙ୍କ ସହଧର୍ମିଣୀ କସ୍ତୁରିକା ପଟ୍ଟନାୟକଙ୍କ ସହିତ ସାକ୍ଷାତକାର। ତାଙ୍କୁ ସାକ୍ଷାତ କରିଥିଲେ ସୁମିତ୍ରା ମହାପାତ୍ର। ଭଉଣୀ, ଆପଣମାନେ ତ ଆମର କାର୍ଯ୍ୟକ୍ରମ ଶୁଣିଲେ, କିନ୍ତୁ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ୍ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ। ନମସ୍କାର।

0: ଶେଷ ହେଲା ନାରୀ ମହଲ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା କିଶୋର ଚକ୍ର ଅପରାହ୍ନ 5ଟାରେ ଏଥିରେ ଶୁଣିବେ ଅଭିପ୍ସା ପାଢ଼ୀଙ୍କ ଭଜନ ଏବଂ ପଲ୍ଲୀ ଗୀତ ଜାଣିବା କଥାରେ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର କହିବେ ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ଏବଂ ଆଲୋଚନା ବିଶ୍ୱ ସାକ୍ଷରତା ଦିବସ ଆଲୋଚନା କରିବେ କୈଳାସ ଚନ୍ଦ୍ର ବେହେରା ଯୁବବାଣୀ ସନ୍ଧ୍ୟା 5:30 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 31ତମ ଭାଗ ପ୍ରଚାର କରିବୁ ସନ୍ଧ୍ୟା 6:10। ଏ ଥିଲା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଟିରେ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ, ପରେ ପରେ ମିଡ୍ ଡେ ନ୍ୟୁଜ୍ ଏବଂ ଦୋପହର ସମାଚାର ଶୁଣିପାରିବେ। ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରେଲଗାଡ଼ି ପ୍ରଚାର କରିବୁ। ପ୍ରଥମେ ଆସନ୍ତୁ ଆକାଶବାଣୀ କଟକ ପ୍ରଥମେ ଆସନ୍ତୁ ଆମ କେନ୍ଦ୍ରରୁ ଶୁଣିବା ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଅବସରରେ ଆଜି ଦେଶବ୍ୟାପୀ ପାଳନ କରାଯାଉଛି ଗୁରୁ ଦିବସ। ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ସାକାର ହୋଇପାରିବ ବିକଶିତ ଭାରତ ସ୍ୱପ୍ନ କହିଲେ ରାଷ୍ଟ୍ରପତି, ନୂଆଦିଲ୍ଲୀଠାରେ ପ୍ରଦାନ କଲେ ଜାତୀୟ ଶିକ୍ଷକ ପୁରସ୍କାର। କ୍ରୀଡ଼ା, ସକାରାତ୍ମକ କାର୍ଯ୍ୟକଳାପ ଏବଂ ସୃଜନଶୀଳତାକୁ ଉତ୍ସାହ ପ୍ରଦାନ ମାଧ୍ୟମରେ ପିଲାଙ୍କୁ ସ୍କ୍ରିନ୍ ଟାଇମ୍ଠାରୁ ଦୂରେଇ ରଖିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। କେରଳମ୍ର ତ୍ରିଶୁର ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ 8 ଜଣଙ୍କ ମୃତ୍ୟୁ ଏବଂ T20 ମହିଳା ଏସିଆ କପ୍ କ୍ରିକେଟ୍ରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ମ୍ୟାଚ୍। ଦେଶବ୍ୟାପୀ ଆଜି ଗୁରୁ ଦିବସ ଭାବେ ପାଳନ କରାଯାଉଛି। ଭାରତର ଦ୍ୱିତୀୟ ରାଷ୍ଟ୍ରପତି ତଥା ଶିକ୍ଷାବିତ୍, ଲେଖକ, ବିଶିଷ୍ଟ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀକୁ ଗୁରୁ ଦିବସ ଭାବେ ପାଳନ କରାଯାଇଥାଏ। ରାଷ୍ଟ୍ର ନିର୍ମାଣରେ ଶିକ୍ଷକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଏହି ଦିବସ ପାଳନକୁ ପ୍ରତିଫଳନ କରିଥାଏ। ଶିକ୍ଷକ ଛାତ୍ରଛାତ୍ରୀଙ୍କ ଜୀବନକୁ ମାର୍ଗଦର୍ଶନ କରିବା ସହ ଭବିଷ୍ୟତ ସମାଜ ଗଠନ ପାଇଁ ମୂଳଦୁଆ ପକାଇଥାନ୍ତି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ ଶିକ୍ଷାଦାନକୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଭାବେ ବର୍ଣ୍ଣନା କରିଛନ୍ତି। ଛାତ୍ରଛାତ୍ରୀଙ୍କ ଜୀବନରେ ଜ୍ଞାନ, ମୂଲ୍ୟବୋଧ, ପ୍ରେରଣା ପ୍ରଦାନ କରିବାରେ ଶିକ୍ଷକଙ୍କ ଅବଦାନ ଅତୁଳନୀୟ ବୋଲି ସେ କହିଛନ୍ତି। ଡକ୍ଟର ରାଧାକ୍ରିଷ୍ଣନଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି ରାଷ୍ଟ୍ରପତି କହିଛନ୍ତି, ସେ ଜଣେ ବିଦ୍ୱାନ, ରାଜନେତା, ଲେଖକ, ଦାର୍ଶନିକ ହୋଇ ମଧ୍ୟ ଶିକ୍ଷକତା ଜୀବନକୁ ନିଜର ସର୍ବୋତ୍କୃଷ୍ଟ ବୋଲି ସ୍ୱୀକାର କରିଛନ୍ତି। ସେଥିପାଇଁ ତାଙ୍କ ଜନ୍ମଦିନକୁ ଦେଶବାସୀ ଗୁରୁଦିବସ ଭାବେ ପାଳନ କରୁଛନ୍ତି।
2: ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ କି ଜୟନ୍ତୀ କୋ ଶିକ୍ଷକ ଦିବସ କେ ରୂପ ମେ ମନାକର ହମାରେ ଦେଶବାସୀ ଉନକେ ପ୍ରତି ଏବଂ ସମସ୍ତ ଶିକ୍ଷକ ସମୁଦାୟ କେ ପ୍ରତି ସମ୍ମାନ ବ୍ୟକ୍ତ କରତେ ହେ। ଯୋ ସମାଜ ଶିକ୍ଷକୋଁ କା ସମ୍ମାନ କରତା ହେ ଓ ସମାଜ ସହି ଅର୍ଥ ମେ ପ୍ରଗତିଶୀଲ ହୋତା ହେ। ଶିକ୍ଷକ କେ ବୀଚ ଆକାର ମେରେ ଅନ୍ଦର ବିଦ୍ୟମାନ ବିଦ୍ୟାର୍ଥୀ ଓ ଶିକ୍ଷକ ଦୋନୋ ହି ଜୀବନ୍ତ ହୋ ଜାତା ହେ।
1: ପୂର୍ବତନ ରାଷ୍ଟ୍ରପତି ଡକ୍ଟର APJ ଅବଦୁଲ କଲାମ ମଧ୍ୟ ଜଣେ ଶିକ୍ଷକ ଭାବରେ ସମାଜରେ ସ୍କରଣୀୟ ହୋଇ ରହିଛନ୍ତି।

0: ବୋଲି ରାଷ୍ଟ୍ରପତି କହିଛନ୍ତି। ଭାରତୀୟ ସଂସ୍କୃତରେ ଆଚାର୍ଯ୍ୟ ଦେବ ଭବର ମହତ୍ତ୍ୱ ଉପରେ ସୂଚନା ପ୍ରଦାନ କରି ରାଷ୍ଟ୍ରପତି କହିଛନ୍ତି, ଶିକ୍ଷକଙ୍କ ପ୍ରୋହାହନ ଛାତ୍ରଛାତ୍ରୀଙ୍କ ଭିତରେ ଆତ୍ମବିଶ୍ୱାସ, ସାହସ, ସଂଯମ ଏବଂ ସମ୍ଭାବନାକୁ ଜାଗ୍ରତ କରିଥାଏ। ଶିକ୍ଷାକୁ ମାନବିକତା ଗଠନର ଏକ ପବିତ୍ର କାର୍ଯ୍ୟ ବୋଲି ରାଷ୍ଟ୍ରପତି ବର୍ଷ୍ଣନା କରିବା ସହ ଜଣେ ଶିକ୍ଷୟିତ୍ରୀ ଭାବରେ ନିଜର ଅଭିଜ୍ଞତାକୁ ସ୍କରଣ କରିଛନ୍ତି। ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ତାଙ୍କ ବାର୍ତ୍ତାରେ କହିଛନ୍ତି, ଶିକ୍ଷକ ଜ୍ଞାନ ପ୍ରଦାନ ଏବଂ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସଶକ୍ତ କରିଥାନ୍ତି। ଦେଶର ଭବିଷ୍ୟତର ମୂଳଦୁଆ ଆଦର୍ଶ ତଥା ଉତ୍ସର୍ଗୀକୃତ ଶିକ୍ଷକ ଏବଂ ଗୁଣାତ୍ମକ ଶିକ୍ଷା କ୍ଷେତ୍ର ଉପରେ ଆଧାରିତ ବୋଲି ଶ୍ରୀ ଯୋଶୀ ବର୍ଷ୍ଣନା କରିଛନ୍ତି। ଆଜିର ଦିବସ ପାଳନ ଅବସରରେ ପରବର୍ତ୍ତୀ ପିଢ଼ିକୁ ଗଢ଼ି ତୋଳିବାରେ ଶିକ୍ଷକଙ୍କ ଭୂମିକାକୁ ସ୍କରଣ କରି ଶ୍ରୀ ଯୋଶୀ ଶିକ୍ଷକ ସମାଜ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ହିଁ ବିକଶିତ ଭାରତ ସ୍ୱପ୍ନ ସାକାର ହୋଇପାରିବ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଜାତୀୟ ଶିକ୍ଷକ ପୁରସ୍କାର 2026 ସମାରୋହକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ଶିକ୍ଷକଙ୍କୁ ସମ୍ମାନ ପ୍ରଦର୍ଶନ କରୁଥିବା ସମାଜ ହିଁ ପ୍ରଗତି ପଥରେ ଗତି କରିଥାଏ।
1: ଆମ ସବୁ ଦେଶବାସୀ ବିକଶିତ ଭାରତ କେ ନିର୍ମାଣ କେ ଲକ୍ଷ୍ୟ କି ଓର ଆଗେ ବଢ ରହେ ହୈଁ। ବିଶ୍ୱସ୍ତରୀୟ ଶିକ୍ଷା ବ୍ୟବସ୍ଥା କେବଳ ପରି ବିକଶିତ ଭାରତ କା ନିର୍ମାଣ ସମ୍ଭବ ହେ। ହମାରେ ଶିକ୍ଷକ ଶିକ୍ଷା ବ୍ୟବସ୍ଥା ମେ ପ୍ରାଣବାୟୁ କା ସଞ୍ଚାର କରତେ ହୈ। ହମାରା ୟେ ପ୍ରୟାସ ହୋନା ଚାହିଏ କି ହମାରେ ଦେଶ ମେ ଏକ ବି ବିଦ୍ୟାର୍ଥୀ ଅଚ୍ଛୀ ଶିକ୍ଷା କେ ଅବସର ସେ ବଞ୍ଚିତ ନା ହୋ।
0: ସମାରୋହରେ ରାଷ୍ଟ୍ରପତି ମନୋନୀତ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି। 27 ରାଜ୍ୟ, 7 କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ର ସରକାରଙ୍କ 6 ସଂଗଠନ, ଉଚ୍ଚଶିକ୍ଷା ପ୍ରତିଷ୍ଠାନ, ବେସରକାରୀ ଶିକ୍ଷା ପ୍ରତିଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟ ଆଦିରୁ ମନୋନୀତ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ଅନ୍ତର୍ଭୁକ୍ତ। ରାଷ୍ଟ୍ରପତି ଭବନରେ ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ସ୍କୃତି ଉଦ୍ଦେଶ୍ୟରେ ରାଷ୍ଟ୍ରପତି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଡକ୍ଟର ରାଧାକ୍ରିଷ୍ଣନ 1952ରୁ 1962 ପର୍ଯ୍ୟନ୍ତ ଉପରାଷ୍ଟ୍ରପତି ଏବଂ 1962ରୁ 1967 ପର୍ଯ୍ୟନ୍ତ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପାଠ୍ୟପୁସ୍ତକ ବ୍ୟତୀତ ଛାତ୍ରଛାତ୍ରୀଙ୍କ ଜୀବନ ଗଠନ ଏବଂ ସେମାନଙ୍କର ଶୈଶବକୁ ସଂରକ୍ଷିତ କରି ରଖିବା ପାଇଁ ଶିକ୍ଷକ ସମାଜକୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଗତକାଲି ଜାତୀୟ ଶିକ୍ଷକ ପୁରସ୍କାର ବିଜେତାଙ୍କ ସହ ମତ ବିନିମୟ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି, ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଭିତରେ ଶୈଶବକୁ ଜୀବିତ ରଖିବା ପାଇଁ ଶିକ୍ଷକ ଶିକ୍ଷିକା କାର୍ଯ୍ୟ କରିବା ଉଚିତ। କେବଳ ପାଠପଢ଼ା ଭିତରେ ନିଜକୁ ସୀମିତ ନ ରଖି ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ସେମାନଙ୍କର ଜୀବନର ଏକ ଅଂଶ ହେବାକୁ ମଧ୍ୟ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି।
2: ଶିକ୍ଷା ଜଗତ ସେ ୟେ କହନା ଚାହୁଁ କି ହମେ ପହଲେ ସେ ଜ୍ୟାଦା କିତାବୋଁ ସେ ବାହାର ନିକଲ କରକେ ସିଲେବସ ସେ ବାହାର ନିକଲ କରକେ ବଚ୍ଚୋଁ କି ଜିନ୍ଦଗୀ ମେ ଘୁସନା ପଡ଼େଗା। ବଚପନ ମରନେ ନହିଁ ଦେନା ଚାହିଏ ଔର ବଚପନ ବନାଏ ରଖନେ କା ସବସେ ବଡ଼ା କାମ ଟିଚର କର ସକତେ। ଟିଚର କା କାମ ହେ କି ଉସକେ ଭିତର
0: ଫୋନ୍ ଆଦି ଉପକରଣ ସହ ଅଧିକ ସମୟ ବିତାଉଥିବା ପିଲାଙ୍କ ଉପରେ ଆଲୋକପାତ କରି ଶ୍ରୀ ମୋଦି ଅତ୍ୟଧିକ ସ୍କ୍ରିନ୍ ସମୟ ନେଇ ଚିନ୍ତା ପ୍ରକଟ କରିଛନ୍ତି। କ୍ରୀଡ଼ା, ଅନ୍ୟାନ୍ୟ ସକାରାତ୍ମକ କାର୍ଯ୍ୟକଳାପ ଏବଂ ସୃଜନଶୀଳତାକୁ ଉତ୍ସାହିତ କରାଗଲେ ପିଲାମାନେ ଏହି ସ୍କ୍ରିନ୍ ସମୟଠାରୁ ଦୂରେଇ ରହିବେ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି।
2: अब ये एक प्रकार का एडिक्शन है। मेरे मन में एक विचार आता है, या तो वो बच्चा खेल कूद के अंदर बहुत रुचि लेने लग जाएगा। फिर खेलकूद मतलब वो वीडियो गेम नहीं, मैंने एक्चुअली मैदान में वो खेलना, तो धीरे धीरे वो उसमें से बाहर आ सकता। और ऐसे में क्रिएटिविटी की तरफ हम बच्चों को जितना ज्यादा जोड़ेंगे, और हमने ऐसे कुछ न कुछ कार्यक्रमों को आदत बनानी चाहिए।
0: ନିଶାମୁକ୍ତ ସମାଜ ଗଠନରେ ସଚେତନତା ବୃଦ୍ଧି ଉପରେ ମଧ୍ୟ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ଏ ଦିଗରେ ଶିକ୍ଷକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପିଲାଙ୍କୁ ଶ୍ରେଣୀଗୃହ ବାହାର ଦୁନିଆ ସହିତ ପରିଚୟ କରାଇବା ଏବଂ ଦକ୍ଷତା ଓ ବିଭିନ୍ନ ପ୍ରକାର କାର୍ଯ୍ୟଶୈଳୀ ସହ ସେମାନଙ୍କୁ ସାମିଲ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। କେରଳମର ତ୍ରିଶୁର ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ 8 ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କାଇପା ମଙ୍ଗଲମର ପାନାମ୍ବିକ କୁନୁଠାରେ ରାଜପଥ ଉପରେ ଠିଆ ହୋଇଥିବା ଏକ ଟ୍ରକ୍ ସହିତ ଗତ ରାତିରେ ଯାତ୍ରୀବାହୀ କାର୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। କାର୍ରେ ଥିବା ସମସ୍ତ ଡ୍ରାଇଭରକୁ ମିଶାଇ ସମସ୍ତ 8 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ପଡ଼ୋଶୀ ତାମିଲନାଡୁର ସେମାନେ ଛାତ୍ର ବୋଲି ଅନୁମାନ କରାଯାଇଛି। ଯାତ୍ରୀବାହୀ ଗାଡ଼ିଟି ତାମିଲନାଡୁରେ ପଞ୍ଜିକୃତ ଥିବା ଜଣାପଡ଼ିଛି। କାର୍ଟି ଗୁରୁଭାୟୁରରୁ କୋଡାଙ୍ଗାଲୁ ଅଭିମୁଖେ ଯାତ୍ରା କରୁଥିଲା।

0: ବିହାରର ଗଙ୍ଗା ଗଣ୍ଡକ ଏବଂ କୋଶି ପ୍ରମୁଖ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। 16 ଜିଲ୍ଲାକୁ ବନ୍ୟା ପ୍ରଭାବିତ କରିଛି। ପାଟନା ସମେତ 14 ଜିଲ୍ଲାରେ ପରିସ୍ଥିତି ଗମ୍ଭୀର ରହିଛି। ଜଳସମ୍ପଦ ବିଭାଗର ସୂଚନା ଅନୁଯାୟୀ ପାଟନାରେ ଗଙ୍ଗା ନଦୀ ବିପଦ ସଂକେତଠାରୁ ପ୍ରାୟ 2 ମିଟର ଉପରେ ପ୍ରବାହିତ ହେଉଛି। ଗାନ୍ଧୀଘାଟ ଗଜ୍ ନିକଟରେ ଏକ ନୂତନ ବନ୍ୟା ଜଳସ୍ତର ରେକର୍ଡ ମାତ୍ରାରେ ବଢ଼ିବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ନଦୀ ପ୍ରବାହ ଅଞ୍ଚଳଗୁଡ଼ିକରେ ବିଶେଷକରି ଦିଆରା ଅଞ୍ଚଳଗୁଡ଼ିକ ଉପରେ ଚାପ ବୃଦ୍ଧି ପାଇପାରେ। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକୁ ସମସ୍ତ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟି20 ମହିଳା ଏସିଆ କପ୍ କ୍ରିକେଟ୍ରେ ଗ୍ରୁପ୍ ଏ ର ଅନ୍ତିମ ମ୍ୟାଚ୍ରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଭାରତୀୟ ସମୟ ରାତି 8:00 ମ୍ୟାଚ୍ ଆରମ୍ଭ ହେବ। ପୂର୍ବ 2 ମ୍ୟାଚ୍ରେ ଥାଇଲାଣ୍ଡ ଓ ହଂକଂକୁ ପରାସ୍ତ କରି ଭାରତ ସେମିଫାଇନାଲ୍ରେ ପହଞ୍ଚସାରିଛି। ଅନ୍ୟପକ୍ଷରେ ପାକିସ୍ତାନ କେବଳ ଗୋଟିଏ ମ୍ୟାଚ୍ ଖେଳି ଥାଇଲାଣ୍ଡକୁ ପରାସ୍ତ କରିଛି। ଗ୍ରୁପ୍ ଏ ରେ ପାକିସ୍ତାନ 2 ପଏଣ୍ଟ ପାଇଥିବାବେଳେ ସେମିଫାଇନାଲ୍ ଯୋଗ୍ୟତା ଅର୍ଜନ ପାଇଁ ଆଉ ଗୋଟିଏ ପଏଣ୍ଟର ଆବଶ୍ୟକ କରୁଛି। ଚଳିତ ମାସ ଶେଷ ଆଡ଼କୁ ଜାପାନରେ ଆରମ୍ଭ ହେବାକୁ ଥିବା ସୁଟିଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2026ରେ ମନୋନୀତ ଭାରତୀୟ ଦଳ ଅଂଶଗ୍ରହଣ କରିବ। ଏହାର ପ୍ରସ୍ତୁତି ସ୍ୱରୂପ ଆଜି ମଧ୍ୟପ୍ରଦେଶର ଭୋପାଳସ୍ଥିତ ରାଜ୍ୟ ସୁଟିଂ ଏକାଡେମୀରେ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଏଥିରେ 9 ଜଣ ପୁରୁଷ ଏବଂ 9 ଜଣ ମହିଳା ଖେଳାଳିଙ୍କ ସମେତ ମୋଟ 18 ଜଣ ଅଂଶଗ୍ରହଣ କରୁଛନ୍ତି। ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଏହି ତାଲିମ ଶିବିର ଅନୁଷ୍ଠିତ ହେବ। ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ଦାର୍ଶନିକ ଡାକ୍ତର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଅବସରରେ ଆଜି ଦେଶବ୍ୟାପୀ ପାଳନ କରାଯାଉଛି ଗୁରୁ ଦିବସ। ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ସାକାର ହୋଇପାରିବ ବିକଶିତ ଭାରତ ସ୍ୱପ୍ନ କହିଲେ ରାଷ୍ଟ୍ରପତି, ନୂଆଦିଲ୍ଲୀଠାରେ ପ୍ରଦାନ କଲେ ଜାତୀୟ ଶିକ୍ଷକ ପୁରସ୍କାର। କ୍ରୀଡ଼ା ସକାରାତ୍ମକ କାର୍ଯ୍ୟକଳାପ ଏବଂ ସୃଜନଶୀଳତାକୁ ଉତ୍ସାହ ପ୍ରଦାନ କରିବାରେ ପିଲାଙ୍କୁ ସ୍କ୍ରିନିଂ ଟାଇମ୍ଠାରୁ ଦୂରେଇ ରଖିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ଏବଂ ଟି20 ମହିଳା ଏସିଆ କପ୍ କ୍ରିକେଟ୍ରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: The headlines. President Draupadi Murmu says Viksit Bharat will only be possible with quality education, confers national awards on 48 school teachers. Prime Minister Narendra Modi urges teachers to go beyond textbooks while shaping lives of students, also calls for less screen time, more sports and outdoor activities for children. Prime Minister to address centenary celebrations of Sri Ram College of Commerce in New Delhi this evening. Bihar flood situation remains critical in 14 districts. Relief and rescue operations underway. India delivers 95 tons of relief material to flood-hit Nepal to send more supplies and Bailey bridges. In badminton, Indian men's doubles pair of Sattvik Sairaj Ranki Reddy and Chirag Shetty to face Malaysian duo in China Masters semi-final in Shenzhen this evening. And in women's cricket, India to take on arch rivals Pakistan in final Group A clash of T20 Asia Cup in Dubai tonight. And now the news in detail. President Draupadi Murmu today said that a Viksit Bharat will only be possible with quality education, addressing the National Teachers Awards Ceremony 2026 in New Delhi on the occasion of Teachers' Day. The President said that a society that respects teachers is a progressive society in right terms.
2: आम सब देशवासी विकसित भारत के निर्माण के लक्ष्य की ओर आगे बढ़ रहे हैं। विश्व स्तरीय शिक्षा व्यवस्था के बल पर ही विकसित भारत का निर्माण संभव है। हमारे शिक्षक शिक्षा व्यवस्था में प्राणवायु का संचार करते हैं। हमारा ये प्रयास होना चाहिए कि हमारे देश में एक भी विद्यार्थी अच्छी शिक्षा के अवसर से वंचित ना हो।
1: President Murmu added that academic excellence, skill development and entrepreneurship plays a crucial role in the development of the nation. The President noted that establishing India as the skill capital of the world alongside becoming a knowledge power is the priority of the country. Highlighting the importance of knowledge as the greatest source of power, she said that education empowers individuals to think independently, make informed decisions and contribute meaningfully to the progress of the nation. The President said that dedicated teachers are the frontline nation builders.
2: द्वितीय राष्ट्रपति डॉक्टर सर्वपल्ली राधाकृष्णन की जयंती को शिक्षक दिवस के रूप में मनाकर हमारे

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଶିକ୍ଷକଙ୍କ ପ୍ରୟାସ ପାଇଁ ଅଧାରୁ ପାଠ ଛାଡୁଥିବା ବିଦ୍ୟାର୍ଥୀଙ୍କ ସଂଖ୍ୟା ହ୍ରାସ ପାଇଛି କହିଲେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆଜି ପ୍ରଦାନ କଲେ ଜାତୀୟ ଶିକ୍ଷକ ପୁରସ୍କାର, ଓଡ଼ିଶାରୁ ଦୁଇଜଣ ଶିକ୍ଷକ ସମ୍ମାନିତ। ଗୁରୁଦିବସ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ସାମାଜିକ ଗଣମାଧ୍ୟମରୁ ଦୂରେଇ ରହିବା ସହ ଏକନିଷ୍ଠ ଭାବେ ଅଧ୍ୟୟନ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ନନ୍ଦୋତ୍ସବ ନୀତି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। ଭାରତବର୍ଷରେ ଗୁରୁ ଶିଷ୍ୟ ପରମ୍ପରା ତଥା ଗୁରୁଙ୍କ ମହତ୍ତ୍ୱକୁ ଉଜ୍ଜୀବିତ ରଖିବା ପାଇଁ ଆଜିର ଦିନକୁ ଗୁରୁଦିବସ ଭାବେ ପାଳନ କରାଯାଉଛି। ଦେଶର ଦ୍ୱିତୀୟ ରାଷ୍ଟ୍ରପତି, ରାଷ୍ଟ୍ରନୀତିଜ୍ଞ, ଶିକ୍ଷାବିତ୍ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀରେ ଏହି ଦିବସ ପାଳନ କରାଯାଉଛି। ଡକ୍ଟର ରାଧାକ୍ରିଷ୍ଣନ 1888

0: ମସିହା ସେପ୍ଟେମ୍ବର 5 ତାରିଖରେ ତାମିଲନାଡୁର ତିରୁତନିଠାରେ ଜନ୍ମଗ୍ରହଣ କରିଥିଲେ। ଶିକ୍ଷା ପ୍ରତି ଥିବା ତାଙ୍କର ଅବଦାନକୁ ମନେ ରଖିବା ପାଇଁ ଗୁରୁଦିବସ ପାଳନ କରାଯାଏ। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି କହିଛନ୍ତି, ନିଷ୍ଠାବାନ ଶିକ୍ଷକଙ୍କ ମାଧ୍ୟମରେ ହିଁ ରାଷ୍ଟ୍ର ନିର୍ମାଣ ସମ୍ଭବ ହୋଇଥାଏ। ଶିକ୍ଷକଙ୍କୁ ସମ୍ମାନ କରୁଥିବା ସମାଜ ହେଉଛି ପ୍ରଗତିଶୀଳ ସମାଜ। ଶିକ୍ଷା ବ୍ୟବସ୍ଥାର ଆଧାର ହେଉଛି ପ୍ରାଥମିକ ସ୍ତରରେ ଦିଆଯାଉଥିବା ଶିକ୍ଷା। ବିଶ୍ୱସ୍ତରୀୟ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ବିକଶିତ ଭାରତ ଗଠନ ସମ୍ଭବ ହୋଇପାରିବ ବୋଲି ରାଷ୍ଟ୍ରପତି କହିଛନ୍ତି। ଶ୍ରୀମତୀ ମୁର୍ମୁ କହିଛନ୍ତି, ଶିକ୍ଷକଙ୍କ ପ୍ରୟାସ ପାଇଁ ଆଜି ଦେଶରେ ଅଧାରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ହାର ହ୍ରାସ ପାଇଛି। ଦେଶର କୌଣସି କୋଣରେ ଥିବା କୌଣସି ବି ବିଦ୍ୟାର୍ଥୀ ଶିକ୍ଷାରୁ ବଞ୍ଚିତ ନ ହେବା ପାଇଁ ସମସ୍ତେ ପ୍ରୟାସ କରିବା ଆବଶ୍ୟକ। ଶିକ୍ଷକମାନେ ନିଜର ଜ୍ଞାନ, ସ୍ନେହ ଓ ସମର୍ପଣ ଭାବ ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରେରଣା, ନୈତିକତା ଓ ସମ୍ବେଦନଶୀଳତା ସଞ୍ଚାର କରିବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି।
1: उन विद्यार्थियों के प्यार को मैं अपने जीवन के बहुत बड़ी उपलब्धियां मानती हूँ। कभी शिक्षक समुदाय की सदस्य रही हूँ, इससे मुझे विशेष सार्थकता का अनुभव होता है। जो विद्यार्थी क्या मैं बच्चों के बौद्धिक, शारीरिक और नैतिक विकास पर निष्ठापूर्वक ध्यान देकर हमारे शिक्षक अच्छे विद्यार्थियों और कर्तव्य निष्ठा नागरिकों की भावी पीढ़ियां तैयार करते हैं।
0: ଏହି ଅବସରରେ 48 ଜଣ ସ୍କୁଲ ଶିକ୍ଷକ, 21 ଜଣ ଉଚ୍ଚଶିକ୍ଷା ବିଭାଗ ଏବଂ ପଲିଟେକ୍ନିକ୍ ଅନୁଷ୍ଠାନର ଶିକ୍ଷକ ଏବଂ କେନ୍ଦ୍ର ଉଚ୍ଚଶିକ୍ଷା ବିଭାଗ ଅନୁଷ୍ଠାନର 12 ଜଣ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଛି। ଏଥିରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଶିକ୍ଷକ ମହମ୍ମଦ ଜାଫର ଆଲମ ଏବଂ ଜଗତସିଂହପୁର ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପଦରାଜ ଉମାକାନ୍ତ ନାୟକ ସମ୍ମାନିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଠ୍ୟପୁସ୍ତକ ବ୍ୟତୀତ ଛାତ୍ରଛାତ୍ରୀଙ୍କ ଜୀବନ ଗଠନ ଏବଂ ସେମାନଙ୍କର ଶୈଶବକୁ ସଂରକ୍ଷିତ କରି ରଖିବା ପାଇଁ ଶିକ୍ଷକ ସମାଜକୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଗତକାଲି ଜାତୀୟ ଶିକ୍ଷକ ପୁରସ୍କାର ବିଜେତାଙ୍କ ସହ ମତ ବିନିମୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଭିତରେ ଶୈଶବକୁ ଜୀବିତ ରଖିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟ କରିବା ଉଚିତ। କେବଳ ପାଠପଢ଼ା ଭିତରେ ନିଜକୁ ସୀମିତ ନ ରଖି ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ସେମାନଙ୍କ ଜୀବନର ଏକ ଅଂଶ ହେବାକୁ ମଧ୍ୟ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ଶିକ୍ଷକ କେବଳ ଜ୍ଞାନ ନୁହେଁ, ମଣିଷ ଗଢ଼ିବାର ଏକ ମହାନ ପ୍ରକ୍ରିୟା। ଶିକ୍ଷକମାନେ ଏହି ଗୁରୁଦାୟିତ୍ୱ ତୁଲାଇ ଆସୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କଟକର ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ଆୟୋଜିତ ଗୁରୁଦିବସ ସମାରୋହରେ ଯୋଗଦେଇ ଶ୍ରୀ ମାଝୀ ଛାତ୍ରଛାତ୍ରୀମାନଙ୍କୁ ସାମାଜିକ ଗଣମାଧ୍ୟମରେ ସମୟ ନଷ୍ଟ ନ କରି ଏକନିଷ୍ଠ ଭାବରେ ପାଠ ପଢ଼ିବାକୁ ପରାମର୍ଶ ଦେଇଛନ୍ତି।
2: ଏବଂ ଘୋଷଣା ବି କରି ଆମେ ତାକୁ କାର୍ଯ୍ୟକାରୀ ଆଜି ଆରମ୍ଭ କରିବା ପାଇଁ ଯାଉଛୁ। ସାରା ଭାରତରେ ଶିଶୁ ବାଟିକା ଠାରୁ ଆରମ୍ଭ କରି ସ୍ନାତକୋତ୍ତର ପର୍ଯ୍ୟନ୍ତ ଶିକ୍ଷାକୁ ସାର୍ବଜନୀନ ନିଃଶୁଳ୍କ କରିବାରେ ଆମ ରାଜ୍ୟ ଓଡ଼ିଶା ହେଉଛି ଭାରତ ବର୍ଷରେ ପ୍ରଥମ। ପ୍ରଥମ ପର୍ଯ୍ୟାୟରେ ଆମେ 12,000 କୋଟି ଟଙ୍କା ବଜେଟ୍ରେ ବ୍ୟବସ୍ଥା କରିସାରିଛୁ। 2,200 ସ୍କୁଲ ସେଥିରେ ପ୍ରତିଷ୍ଠା କରାଯାଉଛି ପ୍ରାଥମିକ ଫେଜ୍ରେ।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ସାରା ଭାରତରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଶିଶୁ ବାଟିକାରୁ ଆରମ୍ଭ କରି ସ୍ନାତକୋତ୍ତର ପର୍ଯ୍ୟନ୍ତ ସାର୍ବଜନୀନ ଶିକ୍ଷାକୁ ନିଃଶୁଳ୍କ କରିଛି। ଏହାବ୍ୟତୀତ 12,000 କୋଟି ଟଙ୍କା ବ୍ୟୟରେ 2,200 ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯାଉଛି। ପ୍ରାକ୍ ବିଦ୍ୟାଳୟ ପିଲାଙ୍କ ପାଇଁ 45,000 ଶିଶୁବାଟିକା ଖୋଲାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ 3 ବର୍ଷ ମଧ୍ୟରେ 45,000 ଶିକ୍ଷକ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ସରକାରୀ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଶିକ୍ଷା କ୍ଷେତ୍ରକୁ ଅଧିକ ଦକ୍ଷତା ଭିତ୍ତିକ, ଗୁଣାତ୍ମକ ଓ ନିଯୁକ୍ତିମୁଖୀ କରିବା ଦିଗରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ବିଭିନ୍ନ ସଂସ୍ଥା ସହ ବୁଝାମଣାପତ୍ର ସ୍ୱାକ୍ଷର ଏବଂ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକାଙ୍କ ଦକ୍ଷତା ବିକାଶ ପାଇଁ ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଉଚ୍ଚଶିକ୍ଷା ବିଭାଗ ଓ ଆଇବିଏମ୍ ସିଏସ୍ଆର୍ ବକ୍ସ ମଧ୍ୟରେ ହୋଇଥିବା ବୁଝାମଣାପତ୍ର ମାଧ୍ୟମରେ ରାଜ୍ୟର 1,00,000ରୁ ଅଧିକ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ କରାଯିବ। ବିଶେଷକରି ରାଜ୍ୟର ଉପାନ୍ତ ଓ ଆକାଂକ୍ଷୀ ଜିଲ୍ଲାଗୁଡ଼ିକର 107 ଉଚ୍ଚଶିକ୍ଷାନୁଷ୍ଠାନର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ଏଥିରେ ସାମିଲ ହେବେ। ଛାତ୍ରୀଙ୍କ ପାଇଁ ବିଶେଷ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଲାଗି ଉଚ୍ଚଶିକ୍ଷା ବିଭାଗ ଓ ନନ୍ଦୀ ଫାଉଣ୍ଡେସନ ମଧ୍ୟରେ ବୁଝାମଣା ହୋଇଛି। ଆଜି ସମସ୍ତଙ୍କ ପାଇଁ କୃତ୍ରିମ ବୁଦ୍ଧିମତା ପାଠ୍ୟକ୍ରମର ଶୁଭାରମ୍ଭ ହୋଇଛି। ଆଜି ମଧ୍ୟ ଉଚ୍ଚଶିକ୍ଷା ବିଭାଗ ଏବଂ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ଶିକ୍ଷାନୁଷ୍ଠାନ ଓ ଶିକ୍ଷକଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଜାତୀୟ ଶିକ୍ଷାନୀତି 2000

ପୋଡ଼ି ଆଧାରରେ ପ୍ରଶ୍ନ ବ୍ୟାଙ୍କ ପୋର୍ଟାଲର ଶୁଭାରମ୍ଭ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁରୁଦିବାସ ପାଳିତ ହୋଇଛି। ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର 100ଟି ଉଚ୍ଚ ବିଦ୍ୟାଳୟରେ ଏକକାଳୀନ ତସ୍ମୈ ଶ୍ରୀ ଗୁରବେ ନମଃ ନାଟକ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ହୋଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌର ପରିଷଦର ସାନ ଆର୍ଯ୍ୟପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାପାଳ ଭି କାର୍ତ୍ତିଭାସନ ଗୁରୁଦିବସ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇଛନ୍ତି। ଭଦ୍ରକ ସହର ନୂଆବଜାର ଗାନ୍ଧି ପଡ଼ିଆସ୍ଥିତ ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶିଶୁ ମନ୍ଦିରରେ ଗୁରୁଦିବସ ପାଳନ କରାଯାଇଛି। କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ଆଜିଠାରୁ ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି। ବୈଠକରେ ଦଳର ସାମ୍ପ୍ରତିକ ସ୍ଥିତି, ସାଂଗଠନିକ ଦକ୍ଷତା ଓ ସରକାରୀ ଯୋଜନାର ଫଳପ୍ରଦ ରୂପାୟନ ସମ୍ପର୍କରେ ଆଲୋଚନା ହେବା ନେଇ ଆମ ସମ୍ଭାଦଦାତା ଜଣାଇଛନ୍ତି। ସେହିଭଳି ବୈଠକରେ ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ଆଲୋଚନା ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାବଲଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟ, ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ, ରାଜ୍ୟ ପ୍ରଭାରୀଙ୍କ ସମେତ ଅନ୍ୟ ଶୀର୍ଷ ନେତୃତ୍ୱ ଯୋଗ ଦେଉଥିବା ଜଣାପଡ଼ିଛି।

ଏହାକୁ ସ୍ୱଚ୍ଛ ନିର୍ଭୁଲ ଓ ସମାବେଶୀ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମାଜରେ ସାକ୍ଷରତା ଓ ଜୀବନବ୍ୟାପୀ ଶିକ୍ଷାର ଗୁରୁତ୍ୱ ନେଇ ବ୍ୟାପକ ସଚେତନତା ସୃଷ୍ଟି ସହ ନିରକ୍ଷର ବ୍ୟକ୍ତିମାନଙ୍କୁ ସାକ୍ଷର କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲାରେ ଉଲ୍ଲାସ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଛି। ଛତ୍ରପୁରସ୍ଥିତ ପିଏମ୍ଶ୍ରୀ ଅନ୍ସ୍ଲୋ ଉଚ୍ଚ ବିଦ୍ୟାଳୟ ପରିସରରୁ ଉଲ୍ଲାସ ସଚେତନତା ଯାନକୁ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଶୁଭାରମ୍ଭ କରିଛନ୍ତି। ଆଜିଠାରୁ 9 ତାରିଖ ପର୍ଯ୍ୟନ୍ତ ବ୍ଲକର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଗ୍ରାମକୁ ସଚେତନତା ଯାନ ପରିକ୍ରମା କରିବ। ଭଦ୍ରକ ସହରରେ ଆଗାମୀ ଗଣେଶ ପୂଜା ଓ ଭସାଣୀ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ଜିଲ୍ଲାପାଳ

0: କର୍ମ କରୁଛନ୍ତି ତାଙ୍କୁ ଏଇ ମହିଳାମାନେ ହିଁ ତାଙ୍କୁ ଠିକ୍ସେ ଶିକ୍ଷା ଦେଇପାରିବେ। ଆଉ ଆଜିକାଲି ଗୋଟେ ଧାରା ହେଇଯାଇଛି ଯେ ଯେଉଁମାନେ କଲେଜ ଗଲା ପରେ ଟିକେ ଚାକିରି କରିଦେଉଛନ୍ତି, ଯେଉଁ ପୁରୁଷ ସାଙ୍ଗ ଝିଅ ସାଙ୍ଗ ଯେଉଁ ଆଜିକାଲି ସବୁ ଚାଲିଛି, ଝିଅମାନଙ୍କର ସାଙ୍ଗେ ସାଙ୍ଗେ ପୁରୁଷମାନଙ୍କ ଉପରେ ଯେଉଁ ବିଶ୍ୱାସ କରିକିରି ନିଜକୁ ସମର୍ପି ଦେଉଛନ୍ତି, ସେଇଥିରୁ କ୍ଷାନ୍ତ ହେବା ନିହାତି ଜରୁରୀ। କାହିଁକିନା ସମସ୍ତଙ୍କୁ ବିଶ୍ୱାସ କରିବା ଠିକ୍ ନୁହଁ, ଆଉ ଯେକୌଣସି ଲୋକକୁ ଆପଣ ସମ୍ପର୍କ ରଖିବାକୁ ଚାହିଁବା ଠିକ୍, କିନ୍ତୁ ସେ ଲୋକର ଚରିତ୍ର କ'ଣ ତାକୁ ଜାଣିବା ପାଇଁ ଗୋଟେ ମହିଳା ହେଉ କି ଗୋଟେ ଝିଅ ହେଉ ତାକୁ ମିନିମମ୍ 4-5 ବର୍ଷ ଲାଗିବ ତାର ବ୍ୟାକ୍ଗ୍ରାଉଣ୍ଡଟା ଜାଣିବା ପାଇଁ। ତେଣୁ ମୋର ସବୁ ଭଉଣୀମାନଙ୍କୁ ଅନୁରୋଧ ଯେ ଏହିସବୁ ଇଏରୁ କ୍ଷାନ୍ତ ରହିକରି ନିଜକୁ ଆଗକୁ ନିଅନ୍ତୁ ଏବଂ ନିଜର ଜୀବନସାଥୀ ବାଛନ୍ତୁ, କିନ୍ତୁ ଏଇ 4-5 ବର୍ଷ ତାଙ୍କ ସହିତ ମିଶନ୍ତୁ, ତାଙ୍କୁ ଜାଣନ୍ତୁ, ତାପରେ କୌଣସି ପ୍ରକାର ପଦକ୍ଷେପ ନେବାଟା ଉଚିତ ବୋଲି ମୁଁ ଭାବୁଛି।
1: ଏ ଯୋଉ ଆମ ସମାଜରେ ମହିଳାମାନଙ୍କ ପ୍ରତି ନିର୍ଯାତନା ହେଲା ବା ସେମାନଙ୍କ ପ୍ରତି ଯୋଉ ଯୌନ ଶୋଷଣ ହଉଛି, ଏହାକୁ ପ୍ରତିରୋଧ କରିବା ପାଇଁ ବା ରୋକିବା ପାଇଁ କଣ ସବୁ ଜନସଚେତନତା ସୃଷ୍ଟି କରିବା ଦରକାର?
0: ଯେମିତି ଆମର ଏଇ ଯୋଉ ଲୋକ ଅଦାଲତ ହେଲା, ଲୋକ ଅଦାଲତର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗ୍ରାମାଞ୍ଚଳରେ ଯାଇ ଆଇନଟାକୁ ଲୋକାଭିମୁଖୀ କରିବା ପାଇଁ ଭ୍ରାମ୍ୟମାଣ ଲୋକ ଅଦାଲତ ହୁଏ, ଯେଉଁଥିରେ କି ଲୋକଙ୍କୁ ଆଇନ ଉପରେ ସଚେତନ କରାଇବାକୁ ନିହାତି ଦରକାର। ଏବଂ ବିଶେଷ କରି ଗ୍ରାମାଞ୍ଚଳରେ ଯେଉଁ ମହିଳାମାନେ ଅଛନ୍ତି, ଯେଉଁମାନେ ବେଶୀ ପାଠ ପଢ଼ିନାହାନ୍ତି, ସେମାନଙ୍କର ଆଇନ ଉପରେ ଯେତିକି ସମ୍ୟକ ଧାରଣା ନାହିଁ, ସେମାନଙ୍କୁ ସଚେତନ କରିବା ପାଇଁ ଭ୍ରାମ୍ୟମାଣ ଲୋକ ଅଦାଲତ ସବୁ ଜାଗାରେ, ତାଲୁକରେ ହେଉଛି, ଆପଣଙ୍କର ପଞ୍ଚାୟତରେ ହେଉଛି, ବିଭିନ୍ନ ଜାଗାରେ ହେଉଛି। ତେଣୁ ମୁଁ ସବୁ ଶ୍ରୋତାମାନଙ୍କୁ ଅନୁରୋଧ କରିବି, ଆପଣ ଏହାର ଫାଇଦା ନିଅନ୍ତୁ ଏବଂ ଯେଉଁଠି ଭ୍ରାମ୍ୟମାଣ ଲୋକ ଅଦାଲତ ହେଉଛି ଆପଣ ନିଜେ ଯାଆନ୍ତୁ, ନିଜେ ନିଜ ଅଧିକାରଟାକୁ ଜାଣନ୍ତୁ, ଆଇନ କ'ଣ କହୁଛି ସେ ବିଷୟରେ ଜାଣନ୍ତୁ, ତାପରେ ଆପଣ ଏଇ ଯେଉଁ ସବୁ ହେଉଛି ଆକୁ ଆପଣ ପ୍ରତିରୋଧ କରିପାରିବେ। ତା ଛଡ଼ା ବିଭିନ୍ନ ପ୍ରକାର ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ବର୍ତ୍ତମାନ ଆଇନ ସଚେତନତାକୁ ବଢ଼ାଉଛନ୍ତି, ତାଙ୍କ ସାହାଯ୍ୟ ନିଅନ୍ତୁ, କିମ୍ବା ନିକଟସ୍ଥ ପୋଲିସ ଷ୍ଟେସନରେ ପୋଲିସର ପରାମର୍ଶ ନିଅନ୍ତୁ, ନହେଲେ ଆପଣଙ୍କର ଜିଲ୍ଲା ଯେଉଁ ଲୋକ ଆପଣଙ୍କର ଜିଲ୍ଲାପାଳ ଅଫିସ୍ ହେଉ କି ତହସିଲଦାରଙ୍କ ଅଫିସ୍ ହେଉ କି ବିଡିଓଙ୍କ ଅଫିସ୍ ହେଉ, ସେଠି ମଧ୍ୟ ଯାଇକିରି ଆପଣ ଆଇନ ବିଷୟରେ କ'ଣ କ'ଣ ଅଛି ଏବଂ କ'ଣ କରିହେବ ସେ ବିଷୟରେ ବି ଯାଇ ଟିକେ ଆପଣ ବୁଝିକିରି ସେଇଭଳିଆ କାମ କରିବେ, ଯଦି ମୁଁ ଭାବୁଛି ଏହିସବୁ ଜିନିଷ ଆଉ ଭବିଷ୍ୟତରେ କମିଯିବ। ବିଶେଷ କରି ବର୍ତ୍ତମାନ ଆମେ ଦେଖୁଛୁ ଲୋକଲଜ୍ଜା ଭୟରେ ବହୁତ ମହିଳାମାନେ, ଯଦିଓ ସେମାନେ ପୀଡ଼ିତା କିନ୍ତୁ ସେମାନେ ବାହାରକୁ ଆସିକିରି କହିପାରୁନାହାନ୍ତି ଲୋକଲଜ୍ଜାକୁ ସହି। ମୋର ଅନୁରୋଧ, ଆଜି ଆପଣ ଲୋକଲଜ୍ଜା କରି ଲୁଚେଇ ଦେଲେ ପରେ ସେ ଲୋକମାନେ ଜାଣୁଛନ୍ତି, ତେଣୁ ସେଗୁଡ଼ାକୁ ଆଉ ଭୃକ୍ଷେପ ନ କରି ଆପଣଙ୍କ ଉପରେ କୌଣସି ପ୍ରକାରର ମାନସିକ ନିର୍ଯାତନା କି ଶାରୀରିକ ନିର୍ଯାତନା ହେଉଛି, ଆପଣ ତୁରନ୍ତ ନିକଟସ୍ଥ ପୋଲିସ ଷ୍ଟେସନ କିମ୍ବା କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ କଣ୍ଟାକ୍ଟ କରିକିରି ତୁରନ୍ତ ଅଭିଯୋଗ ଦିଅନ୍ତୁ, ଯେଉଁ ଉପରେ କି ଅଭିଯୁକ୍ତଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ
1: ହୋଇପାରିବ।
2: ଏଠି ଶେଷ କରୁଛୁ ଆଜିର କାର୍ଯ୍ୟକ୍ରମ ଆମ ଆଇନ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ସଦ୍ୟସ୍ମିତା ବେହେରା, ଉପସ୍ଥାପନାରେ ଥିଲେ ରଞ୍ଜିତା।
3: आप सुन रहे हैं विविध भारती, राष्ट्रीय सेवा, देश की सुरीली धड़कन। लीजिए अब प्रस्तुत है कार्यक्रम मन चाहे गीत।
4: मन चाहे गीत।
5: मन चाहे गीत।
4: मन चाहे गीत।

ଶୁଣାଇଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ, ଆକାଶବାଣୀ ବାରିପଦା। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଆସନ୍ତୁ ଶୁଣିବା କେତୋଟି ଭକ୍ତି ଗୀତ। ପ୍ରଥମେ ଗୀତଟି ଗାଇଛନ୍ତି ଅକ୍ଷୟ ମହାନ୍ତି ନିଜ ରଚନାରୁ।

ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଆସନ୍ତୁ ଶୁଣିବା ସୁଗମ ସଙ୍ଗୀତ। ପଞ୍ଚାନନଙ୍କ ରଚନାରୁ ଗୀତଟି ଗାଇଛନ୍ତି ମହମ୍ମଦ ଅଜିଜ।

ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ଓ ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଓ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବା।

ଡେଙ୍ଗୁ ଜ୍ୱର ପ୍ରତି ସତର୍କ ଓ ସଚେତନ ରୁହନ୍ତୁ। ଡେଙ୍ଗୁ ଜ୍ୱର ଏଡିସ୍ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ। ଏହି ମଶା ଦିନବେଳେ କାମୁଡ଼ିଥାଏ। ପାଣି ରଖିଥିବା ପାତ୍ର, ଟାଙ୍କି, ରୁମ୍ କୁଲର୍ ଇତ୍ୟାଦି ଦୁଇ ତିନି ଦିନରେ ଥରେ ସଫା କରି ପାଣି ବଦଳାଇ ଦିଅନ୍ତୁ। ନିୟମିତ ମଶାରୀ ବ୍ୟବହାର କରନ୍ତୁ। ପୁରା ଦେହକୁ ଘୋଡ଼ାଇ ରଖିଲା ପରି ପୋଷାକ ପିନ୍ଧନ୍ତୁ। ଜ୍ୱର ସହ ଭୀଷଣ ହାଡ଼ ଓ ଗଣ୍ଠି ବିନ୍ଧା, ଦେହରେ ଲାଲ ଦାଗ ଦେଖାଦେଲେ, ବାନ୍ତି, ମୁଣ୍ଡ ବିନ୍ଧା ଇତ୍ୟାଦି ଲକ୍ଷଣ ଦେଖିବା ମାତ୍ରେ ଅତିଶୀଘ୍ର ନିକଟସ୍ଥ ସ୍ୱାସ୍ଥ୍ୟକର୍ମୀ କିମ୍ବା ଡାକ୍ତରଖାନାରେ ପରାମର୍ଶ କରି ରୋଗ ଚିହ୍ନଟ ଓ ପ୍ରତିକାର ବ୍ୟବସ୍ଥା କରନ୍ତୁ।

21 ବର୍ଷ ବୟସରୁ କମ୍ ବୟସର ପୁଅ ତଥା 18 ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା ପାଆନ୍ତି ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ବର 1098 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ।

ପ୍ରତ୍ୟେକ ରବିବାର ସକାଳ 8:15ରୁ ସକାଳ 9:00 ପର୍ଯ୍ୟନ୍ତ ପ୍ରଚାରିତ ହେଉଛି କାର୍ଯ୍ୟକ୍ରମ ହେଲୋ ବାରିପଦା। ଏହି କାର୍ଯ୍ୟକ୍ରମ ହିନ୍ଦୀ ବା ଓଡ଼ିଆ ଚଳଚ୍ଚିତ୍ର ଗୀତ ଉପରେ ଆଧାରିତ। ଆପଣମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ପସନ୍ଦର ଚଳଚ୍ଚିତ୍ର ଗୀତକୁ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଚାହୁଁଥିଲେ ପ୍ରତ୍ୟେକ ବୁଧବାର ଅପରାହ୍ନ 4:00ରୁ 5:00 ମଧ୍ୟରେ ଆମକୁ ଟେଲିଫୋନ୍ କରିବାକୁ ଅନୁରୋଧ। ଆମର ଟେଲିଫୋନ୍ ନମ୍ବର ହେଉଛି 06792254105। ଶ୍ରୋତାବନ୍ଧୁ, ଆଜି ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ବିପକ୍ଷରେ ପାକିସ୍ତାନର ଓମେନ୍ସ ଏସିଆ କପ୍ T20 ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ ରାତି 8:00। ଶେଷ ହେଲା ସୂଚନା ଓ ସମ୍ବାଦ। ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ବିଶ୍ୱସ୍ତରୀୟ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ବିକଶିତ ଭାରତ ଗଠନ ସମ୍ଭବ କହିଲେ ରାଷ୍ଟ୍ରପତି। 48 ଜଣ ସ୍କୁଲ ଶିକ୍ଷକଙ୍କୁ ପ୍ରଦାନ କଲେ ଜାତୀୟ ଶିକ୍ଷକ ପୁରସ୍କାର। ଏଆଇ ଓ ଡିଜିଟାଲ ପ୍ରଯୁକ୍ତି ବିଦ୍ୟାରେ ବିଦ୍ୟାର୍ଥୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବୁଝାମଣାପତ୍ର ସ୍ୱାକ୍ଷରିତ। କଟକରେ ଆରମ୍ଭ ହେଲା ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଏବଂ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଶୁଭଲଗ୍ନ ଧାର୍ଯ୍ୟ।

0: ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ଭାରତ ବର୍ଷରେ ଗୁରୁ ଶିଷ୍ୟ ପରମ୍ପରା ତଥା ଗୁରୁଙ୍କ ମହତ୍ତ୍ୱକୁ ଉଜ୍ଜୀବିତ ରଖିବା ପାଇଁ ଆଜିର ଦିନକୁ ଗୁରୁଦିବସ ଭାବେ ପାଳନ କରାଯାଉଛି। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି। ବିଶ୍ୱସ୍ତରୀୟ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ବିକଶିତ ଭାରତ ଗଠନ ସମ୍ଭବ ହୋଇପାରିବ ବୋଲି ରାଷ୍ଟ୍ରପତି କହିଛନ୍ତି। ଶିକ୍ଷକମାନେ ନିଜର ଜ୍ଞାନ, ସ୍ନେହ ଓ ସମର୍ପଣ ଭାବ ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରେରଣା, ନୈତିକତା ଓ ସମ୍ବେଦନଶୀଳତା ସଞ୍ଚାର କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି 48 ଜଣ ସ୍କୁଲ ଶିକ୍ଷକ, 21 ଜଣ ଉଚ୍ଚଶିକ୍ଷା ବିଭାଗ ଏବଂ ପଲିଟେକ୍ନିକ୍ ଅନୁଷ୍ଠାନର ଶିକ୍ଷକ ଏବଂ କେନ୍ଦ୍ର ଉଚ୍ଚଶିକ୍ଷା ବିଭାଗ ଅନୁଷ୍ଠାନର 12 ଜଣ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି। ଏଥିରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଶିକ୍ଷକ ମହମ୍ମଦ ଜାଫର ଆଲମ ଏବଂ ଜଗତସିଂହପୁର ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପଦରାଜ ଉମାକାନ୍ତ ନାୟକ ସମ୍ମାନିତ ହୋଇଛନ୍ତି। ସମ୍ମାନିତ ହେବା ପରେ ଶ୍ରୀ ନାୟକ ପ୍ରତିକ୍ରିୟାରେ କହିଛନ୍ତି,
1: ଜୀବନଭର ମେରେ ଶିକ୍ଷା କେ ଲିଏ ଜୋ କାମ କିଆ ହେ ଇସିଲିଏ ରାଷ୍ଟ୍ରୀୟ ତୌର ପର ଏକ ପହଚାନ ହେ ଉସକୋ ପାକର ମେ ବହୁତ ଜ୍ୟାଦା ଖୁସ।
0: କେଜିରୁ ପିଜି ନିଶୁଳ୍କ ଶିକ୍ଷାରେ ଓଡ଼ିଶା ଦେଶରେ ପ୍ରଥମ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲଠାରେ ଆୟୋଜିତ ଗୁରୁଦିବସ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ନିଜର ଭବିଷ୍ୟତ ଗଢ଼ିବା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ୍ପର୍କ ବନ୍ଧୁତ୍ୱପୂର୍ଣ୍ଣ ହେବା ଆବଶ୍ୟକ। ଏଥିସହିତ ଶିକ୍ଷା କେବଳ ଜ୍ଞାନ ପ୍ରଦାନ ନୁହେଁ, ଏହା ମଣିଷ ଗଢ଼ିବାର ଏକ ମହାନ ପ୍ରକ୍ରିୟା। ଶିକ୍ଷକମାନେ ଏହି ଗୁରୁଦାୟିତ୍ୱ ତୁଲାଇ ଆସୁଛନ୍ତି। ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସମଗ୍ର ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଶିଶୁ ବାଟିକାରୁ ଆରମ୍ଭ କରି ସ୍ନାତକୋତ୍ତର ପର୍ଯ୍ୟନ୍ତ ଶିକ୍ଷାକୁ ସାର୍ବଜନୀନ ନିଃଶୁଳ୍କ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶିକ୍ଷକଙ୍କ ଅଗାଧ ଜ୍ଞାନ, ଛାତ୍ରଛାତ୍ରୀଙ୍କ ପ୍ରତିଭା ଏବଂ ଜନସାଧାରଣଙ୍କ ମିଳିତ ସହଯୋଗରେ ଏକ ସଶକ୍ତ, ସମୃଦ୍ଧ ଓ ଆତ୍ମନିର୍ଭର ଓଡ଼ିଶା ଗଢ଼ିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭର କରିବା ସହ ସୁଦୃଢ଼, ସମୃଦ୍ଧ, ସମାବେଶୀ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜି ଉଚ୍ଚଶିକ୍ଷା ବିଭାଗର ବିଭିନ୍ନ ସଂସ୍ଥା ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଉଚ୍ଚଶିକ୍ଷା ବିଭାଗ ଓ ଆଇବିଏମ୍ ସିଏସ୍ଆର୍ ବକ୍ସ ମଧ୍ୟରେ ହୋଇଥିବା ବୁଝାମଣାପତ୍ର ମାଧ୍ୟମରେ ରାଜ୍ୟର 1 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ କରାଯିବ। ବିଶେଷକରି ରାଜ୍ୟର ଉପାନ୍ତ ଓ ଆକାଂକ୍ଷୀ ଜିଲ୍ଲାଗୁଡ଼ିକର 107 ଉଚ୍ଚ ଶିକ୍ଷାନୁଷ୍ଠାନର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ସାମିଲ ହେବେ। ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ, ଶିକ୍ଷାର ଗୁଣବତ୍ତା ଏବଂ ପ୍ରଶାସନିକ ସ୍ୱଚ୍ଛତାକୁ ଅଧିକ ସୁଦୃଢ଼ କରିବା ଦିଗରେ ଏହା ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି।
2: ଏ ଏମ୍ଓୟୁ ପିଲାମାନଙ୍କ ଭିତରେ ଦକ୍ଷତା ବିକାଶ ଏବଂ ପିଲାମାନଙ୍କୁ ସୃଜନଶୀଳ ଅନ୍ତ୍ରପ୍ରିନରସିପ୍ ଇକୋସିଷ୍ଟମକୁ ଆହୁରି ଦ୍ୱିପାଦ ଆଗକୁ ନେବା ପାଇଁ ଏ ଏମ୍ଓୟୁ ଗୁଡ଼ିକ ଅଧିକରୁ ଅଧିକ କାମ କରିବ ବୋଲି ମୁଁ ଆଗ୍ରହ ରଖିଛି। ଆଜି ଯେଉଁଭଳି ଭାବରେ ଆଇବିଏମ୍ ଆଉ ସିଏସ୍ଆର୍ ବକ୍ସ ସହିତ ଉଚ୍ଚଶିକ୍ଷା ବିଭାଗର ଏମ୍ଓୟୁ ସାଇନ୍ ହୋଇଛି, ଯେଉଁଥିରେ ଆମେ ଡିଜିଟାଲ ଲିଟେରେସି ପାଇଁ ପାଖାପାଖି 1,25,000 ପିଲାମାନଙ୍କୁ ଆମେ ଡିଜିଟାଲ ଲିଟେରେସି ସେଥିରେ ପ୍ରଦାନ କରିବୁ।
0: ଛାତ୍ରୀଙ୍କ ପାଇଁ ବିଶେଷ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଲାଗି ଉଚ୍ଚଶିକ୍ଷା ବିଭାଗ ଓ ନନ୍ଦୀ ଫାଉଣ୍ଡେସନ ମଧ୍ୟରେ ବୁଝାମଣା ହୋଇଛି। ସମସ୍ତଙ୍କ ପାଇଁ ଆଜି ମଧ୍ୟ ଉଚ୍ଚଶିକ୍ଷା ବିଭାଗ ଏବଂ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ଶିକ୍ଷାନୁଷ୍ଠାନ ଓ ଶିକ୍ଷକଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଜାତୀୟ ଶିକ୍ଷାନୀତି 2020 ଆଧାରରେ ପ୍ରଶ୍ନ ବ୍ୟାଙ୍କ ପୋର୍ଟାଲର ଶୁଭାରମ୍ଭ ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ଆଜିଠାରୁ ଦୁଇଦିନିଆ ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି। ବୈଠକରେ ଦଳର ସାମ୍ପ୍ରତିକ ସ୍ଥିତି, ସାଂଗଠନିକ ଦକ୍ଷତା ଓ ସରକାରୀ ଯୋଜନାର ଫଳପ୍ରଦ ରୂପାୟନ ନେଇ ଆଲୋଚନା କରାଯାଉଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟ, ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ, ରାଜ୍ୟ ପ୍ରଭାରୀଙ୍କ ସମେତ ଅନ୍ୟ ଶୀର୍ଷ ନେତୃତ୍ୱ ଯୋଗ

0: ଦେଇଛନ୍ତି। କାର୍ଯ୍ୟକ୍ରମ ପରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି,
1: ଆଗାମୀ ଦୁଇ ଦିନ ଧରିକରି କାର୍ଯ୍ୟକାରିଣୀ ବୈଠକରେ ଅନେକ ମୁଦ୍ଦା ଉପରେ ଚର୍ଚ୍ଚା ଆଲୋଚନା ହେବ ଏବଂ ସେଥିରୁ ମନ୍ଥନରୁ ଯାହା କିଛି ବାହାରିବ ସେଟା ଆଗାମୀ ଦିନରେ ଦଳ ତା ଉପରେ ଆଗକୁ ବଢ଼ିବ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅନେକ ବୈଠକ ଆଉ ହେବ, ଏଇଟା ଲାଷ୍ଟ ବୈଠକ ନୁହଁ, ବଟ୍ ହଁ ହେଇପାରେ କି ପଞ୍ଚାୟତ ନିର୍ବାଚନ ବାବଦରେ ବି ଆଲୋଚନା ହେବ।
0: ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଭିନ୍ନ ରାସ୍ତା ପ୍ରକଳ୍ପର ସମୀକ୍ଷା କରିଛନ୍ତି। ରଘୁନାଥପୁର ତ୍ରିଶୁଳିଆ ଏବଂ ଷ୍ଟୁଡିଓ ଛକ ନୂଆଗାଁ ଏଲିଭେଟେଡ୍ ରାସ୍ତା, ଭୁବନେଶ୍ୱର ଆଉଟର୍ ରିଙ୍ଗରୋଡ୍ ପ୍ରକଳ୍ପର ନୂଆ ଆଲାଇନ୍ମେଣ୍ଟ ଓ କଳ୍ପନାଛକ ଫ୍ଲାଏଓଭରର ଅଗ୍ରଗତି ନେଇ ବୈଠକରେ ଆଲୋଚନା କରାଯାଇଛି। ସମ୍ଭଲପୁରସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପରିସରରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ରେସିଡେନ୍ସିଆଲ ଇଣ୍ଟର୍ଣ୍ଣସିପ୍ ଆଣ୍ଡ ସ୍କିଲ୍ ହବ୍ ଫର୍ ଇଣ୍ଡଷ୍ଟ୍ରି ରିସି ଭବନର ଭିତ୍ତିପ୍ରସ୍ତର ସ୍ଥାପନ ଓ ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଏହି କେନ୍ଦ୍ରରେ ଯୁବକ ଯୁବତୀମାନେ ପୁସ୍ତକଗତ ଜ୍ଞାନ ସହ ଶିଳ୍ପ ଜଗତର ଆବଶ୍ୟକତା ଅନୁଯାୟୀ ପ୍ରାକ୍ଟିକାଲ୍ ପ୍ରଶିକ୍ଷଣ ଓ କାର୍ଯ୍ୟଦକ୍ଷତା ହାସଲ କରିପାରିବେ। ମୁକ୍ତ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଗ୍ରହଣ ପାଇଁ କୌଣସି ବୟସ କିମ୍ବା ଉଚ୍ଚ ଡିଗ୍ରୀର ଆବଶ୍ୟକତା ନାହିଁ। ଅଷ୍ଟମ ଶ୍ରେଣୀ ପଢ଼ିଥିବା ଗ୍ରାମାଞ୍ଚଳ ବ୍ୟକ୍ତି ମଧ୍ୟ ଏଠାରେ ସ୍ୱଳ୍ପ ମିଆଦୀ କୋର୍ସ କରି ଶିକ୍ଷିତ ହୋଇପାରିବେ। ରିସି ପ୍ରକଳ୍ପ ଓଡ଼ିଶାର 1 କୋଟି ଅମୃତ ପିଢ଼ିଙ୍କୁ ନିଯୁକ୍ତିଦାତା ଭାବେ ଗଢ଼ି ତୋଳିବାରେ ଏକ ପ୍ରମୁଖ ସେତୁ ଭାବେ କାର୍ଯ୍ୟ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ପୁରନ୍ଦର ଧାରୁଆ ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଶ୍ରୀ ଧାରୁଆ ବିଭିନ୍ନ ଲ୍ୟାମ୍ପସର କାର୍ଯ୍ୟକାରିତା, କୃଷକ ପଞ୍ଜିକରଣର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିବା ସହ ସ୍ଥାନୀୟ କୃଷକମାନଙ୍କ ସହିତ ଆଲୋଚନା କରିଥିଲେ। ସମସ୍ତଙ୍କୁ ଶିକ୍ଷାର ମୁଖ୍ୟସ୍ରୋତ ସହିତ ଯୋଡ଼ିବା ଲକ୍ଷ୍ୟରେ ଉଲ୍ଲାସ ସାକ୍ଷରତା ଅଭିଯାନ ନବରଙ୍ଗପୁର ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ପଦଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୁଷ୍ଟି ଶୁଭାରମ୍ଭ କରିଥିଲେ। ଏଥିରେ 500ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଅଂଶଗ୍ରହଣ କରିଥିଲେ। ମାଲକାନଗିରି ଜିଲ୍ଲା ସିନ୍ଧରିମାଳ ପିଏମ୍ଶ୍ରୀ ମାଧ୍ୟମିକ ବିଦ୍ୟାଳୟଠାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା କାରାଗାର ପରିସରରେ ଅନ୍ତେବାସୀମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏକ ଦକ୍ଷତା ଭିତ୍ତିକ ତାଲିମ ଶିବିର ଉଦ୍ଘାଟିତ ହୋଇଛି। ଜିଲ୍ଲାପାଳ ମଧୁମିତା ରଥ କାର୍ଯ୍ୟକ୍ରମରେ ଯୋଗଦେଇ ଆଗାମୀ ଦିନରେ ମୁକ୍ତ ହେବାକୁ ଥିବା ଅନ୍ତେବାସୀମାନଙ୍କୁ ନିଜର ଦକ୍ଷତା ପ୍ରତିପାଦିତ କରି ସ୍ୱାବଲମ୍ବୀ ହେବା ଉପରେ କହିଥିଲେ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ଲଗ୍ନ ନିର୍ଦ୍ଧାରଣ ହୋଇଛି। ଆସନ୍ତା 15 ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ମଙ୍ଗଳବାର ଦିନ 9:40-9:54 ମଧ୍ୟରେ ଶୁଭଲଗ୍ନ ସ୍ଥିର ହୋଇଛି। ଏହି ସମୟ ମଧ୍ୟରେ ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି କରାଯିବ। ପରେ ପଶ୍ଚିମ ଓଡ଼ିଶାବାସୀ ନବାନ୍ନ ଭକ୍ଷଣ କରିବେ। ଧାର୍ଯ୍ୟ ହୋଇଥିବା ଲଗ୍ନପତ୍ରକୁ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ସଦସ୍ୟ ଓ ମନ୍ଦିର ପୂଜକ ମା' ସମଲେଶ୍ୱରୀଙ୍କଠାରେ ପ୍ରଦାନ କରିବେ। ଲଗ୍ନ ଧାର୍ଯ୍ୟ ସମ୍ପର୍କରେ ପଣ୍ଡିତ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ଏହା କହିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳ ପାଇଁ ଆଜି ଲଗ୍ନ ସ୍ଥିର ହୋଇଛି। ଜିଲ୍ଲାର ରାଜବାଟୀ ପରିସରରେ ଥିବା ଜଗନ୍ନାଥ ମନ୍ଦିରର ମୁକ୍ତିମଣ୍ଡପରେ 7 ଜଣିଆ ପଣ୍ଡିତ ମଣ୍ଡଳୀ ଆସନ୍ତା 15 ତାରିଖକୁ ଏହି ଲଗ୍ନ ଧାର୍ଯ୍ୟ କରିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ନନ୍ଦୋତ୍ସବ ନୀତି ପାଳିତ ହେଉଛି। ମହାଜନ ସେବାୟତ ରାମକୃଷ୍ଣଙ୍କୁ ଆଣି ଜଗମୋହନ ଦୋଳିରେ ଓ ଦକ୍ଷିଣ ଘରୁ ମଦନମୋହନଙ୍କୁ ଦୋଳିରେ ବିଜେ କରାଯାଇଛି। ମୈଲମ ଓ ଅନ୍ୟାନ୍ୟ ନୀତି ଶେଷ ହେବା ପରେ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠୀ ଓ ମାର୍କଣ୍ଡି ପୂଜା ଆଦି ନୀତି ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ଗ୍ରାମରେ ଥିବା ମନ୍ଦିରରେ ଆଜି ନନ୍ଦୋତ୍ସବ ପାରମ୍ପରିକ ରୀତିରେ ପାଳିତ ହେଉଛି। ପାଣିପାଗ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର ଉପକୂଳ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 13ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଶ୍ୱସ୍ତରୀୟ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ବିକଶିତ ଭାରତ ଗଠନ ସମ୍ଭବ କହିଲେ ରାଷ୍ଟ୍ରପତି। 48 ଜଣ ସ୍କୁଲ ଶିକ୍ଷକଙ୍କୁ ପ୍ରଦାନ କଲେ ଜାତୀୟ ଶିକ୍ଷକ ପୁରସ୍କାର। ଏଆଇ ଓ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟାରେ ବିଦ୍ୟାର୍ଥୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଶୁଭଲଗ୍ନ ଧାର୍ଯ୍ୟ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ ପ୍ରଗତିଶୀଳ ସମାଜ

0: ଗଠନରେ ଶିକ୍ଷକଙ୍କ ଭୂମିକା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ଭାରତୀୟ ପରମ୍ପରାରେ ଗୁରୁସପ୍ତର ଗାରିମା ଅତ୍ୟନ୍ତ ମହାନ ଏବଂ ପବିତ୍ର। ଏହି ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଆଜିର ଦିବସକୁ ଗୁରୁଦିବସ ଭାବେ ପାଳନ କରାଯାଉଛି। ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି, ରାଷ୍ଟ୍ରନୀତିଜ୍ଞ, ଶିକ୍ଷାବିତ୍ ଓ ଦାର୍ଶନିକ ସର୍ବପଲ୍ଲୀ ଡକ୍ଟର ରାଧାକ୍ରିଷ୍ଣନଙ୍କର ଆଜି ହେଉଛି 137ତମ ଜନ୍ମଦିବସ। ଡକ୍ଟର ରାଧାକ୍ରିଷ୍ଣନ 1888 ମସିହା ସେପ୍ଟେମ୍ବର 5 ତାରିଖରେ ତାମିଲନାଡୁର ତିରୁତ୍ତନିଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଜନ୍ମଦିନକୁ ଗୁରୁଦିବସ ଭାବେ ପାଳନ କରିବାକୁ ସେ ତାଙ୍କର ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ, ଆଉ ଏହା ତାଙ୍କ ପ୍ରତି ବଡ଼ ସମ୍ମାନ ହେବ ବୋଲି ସେ କହିଥିଲେ। 1962 ମସିହା ସେପ୍ଟେମ୍ବର 5 ତାରିଖରୁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ଗୁରୁଦିବସ ଭାବେ ପାଳନ କରାଯାଇ ଆସୁଛି। ଗୁରୁଙ୍କୁ ନମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର। ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରୀଭୂତ କରି ଜୀବନରେ ଯିଏ ଜ୍ଞାନର ଆଲୋକ ପ୍ରଦାନ କରିଥାଏ ସେ ହିଁ ଗୁରୁ ପଦବାଚ୍ୟ। ଗୁରୁଙ୍କର ସାହାଯ୍ୟ ଏବଂ ଆଶୀର୍ବାଦ ବିନା ଜ୍ଞାନ ଆହରଣ ଅସମ୍ଭବ। ଭାରତୀୟ ପରମ୍ପରାରେ ପିତାମାତାଙ୍କୁ ଜୀବନର ଆଦ୍ୟ ଗୁରୁ ଭାବେ ଗ୍ରହଣ କରାଯାଇଥାଏ। ଶୈଶବ ଅବସ୍ଥାରୁ ପିତାମାତା ଶିକ୍ଷା ଓ ସଂସ୍କାର ମାଧ୍ୟମରେ ଭଲ ମଣିଷଟିଏ ଗଢ଼ିବାକୁ ଚେଷ୍ଟା କରିଥାନ୍ତି। ତେଣୁ ଶିଶୁର ଶିକ୍ଷା ଓ ସଂସ୍କାର ମୂଳଦୁଆକୁ ସଶକ୍ତ କରିବାରେ ପିତାମାତାଙ୍କର ବଳିଷ୍ଠ ଭୂମିକା ରହିଛି। ଆବହମାନ କାଳରୁ ସମାଜରେ ଗୁରୁଙ୍କର ଅବସ୍ଥିତି ଏବଂ ତାଙ୍କର ମାର୍ଗଦର୍ଶନ ରହିଆସୁଛି। ଦେବତାଙ୍କ ଗୁରୁ ହେଉଛନ୍ତି ବୃହସ୍ପତି, ମହର୍ଷି ସନ୍ଦୀପନୀ ଭଗବାନ ଶ୍ରୀକୃଷ୍ଣଙ୍କର ଏବଂ ମହର୍ଷି ବଶିଷ୍ଠ ପ୍ରଭୁ ଶ୍ରୀରାମଙ୍କର ଗୁରୁ ଥିଲେ। ସେହିଭଳି କୌରବ, ପାଣ୍ଡବ ଏବଂ ଏକଲବ୍ୟଙ୍କ ଗୁରୁ ଥିଲେ ଦ୍ରୋଣାଚାର୍ଯ୍ୟ। ଏହିଭଳି ଭାବରେ ଦେଖିଲେ ପିଢ଼ି ପରେ ପିଢ଼ି ଗୁରୁ ଶିଷ୍ୟର ପରମ୍ପରା ରହିଆସିଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ। ସମାଜକୁ ମାର୍ଗଦର୍ଶନ କରିଥିବା ଅନ୍ୟାନ୍ୟ ଗୁରୁମାନଙ୍କ ମଧ୍ୟରେ ଗୌତମ ବୁଦ୍ଧ, ମହାବୀର ଜୈନ, ଗୁରୁ ନାନକ, ରାମକୃଷ୍ଣ ପରମହଂସ, ସ୍ୱାମୀ ବିବେକାନନ୍ଦ, ଶ୍ରୀମା ଶ୍ରୀ ଅରବିନ୍ଦ, ଆଦିଗୁରୁ ଶଙ୍କରାଚାର୍ଯ୍ୟ ଭଳି ଗୁରୁଙ୍କର ଆବିର୍ଭାବ ହୋଇଛି। ସ୍ୱାମୀ ବିବେକାନନ୍ଦଙ୍କ ଭାଷାରେ ଶିକ୍ଷା ହେଉଛି ମନୁଷ୍ୟ ମଧ୍ୟରେ ରହିଥିବା ପୂର୍ଣ୍ଣତାର ଅଭିବ୍ୟକ୍ତି। ସଫଳ ଏବଂ ଫଳପ୍ରଦ ଜୀବନଯାପନ କରିବା ଦିଗରେ ଶିକ୍ଷକଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଥାଏ। କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଏବଂ ଏଥିରେ ସଫଳତା ପାଇଁ ମଧ୍ୟ ଶିକ୍ଷକଙ୍କର ଉପଦେଶ ଉପାଦେୟ ସାବ୍ୟସ୍ତ ହୋଇଥାଏ। ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଧର୍ମ ହେଉଛି ଜୀବନର ମୂଲ୍ୟ ଓ ଉଦ୍ଦେଶ୍ୟକୁ ବୁଝିବା। ଜ୍ଞାନ ବ୍ୟକ୍ତିକୁ ନମ୍ର, ସମ୍ବେଦନଶୀଳ ଓ ଦାୟିତ୍ୱବାନ ମଣିଷରେ ପରିଣତ କରିଥାଏ। ଶିକ୍ଷାଦାନ ସମାଜରେ ଶ୍ରେଷ୍ଠଦାନ ଭାବେ ଗ୍ରହଣ କରାଯାଇଛି। ଗୁରୁ ନିଜ ଜୀବନରେ ଶିକ୍ଷାଦାନକୁ ଏକ ବ୍ରତ ଭାବେ ଗ୍ରହଣ କରିଥାଏ। ଶିଷ୍ୟଙ୍କର ଚରିତ୍ର, ପାରଦର୍ଶିତା ଏବଂ ଭବିଷ୍ୟତ ନିର୍ମାଣରେ ଗୁରୁ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ଉତ୍ତମ ଶିକ୍ଷାର ସମସ୍ତ ମାନଦଣ୍ଡ ଗୁରୁଙ୍କ ଉପରେ ହିଁ ନିର୍ଭର କରିଥାଏ। ସଭ୍ୟ ସମାଜ ଗଠନରେ ଶିକ୍ଷା ଏକ ଉତ୍କୃଷ୍ଟ ମାଧ୍ୟମ ହୋଇଥାଏ। ତେଣୁ ଅନ୍ୟ ପ୍ରକାରେ କହିଲେ ଶିକ୍ଷା ହିଁ ସଭ୍ୟତାର ମାପକାଠି ହୋଇଥାଏ। ଗୋଟିଏ ଦେଶର ସଂସ୍କୃତି, ଐତିହ୍ୟ, ଆଦର୍ଶ ଏବଂ ସୁସ୍ଥ ରାଜନୀତିର ବାତାବରଣ ଗୁଣାତ୍ମକ ଶିକ୍ଷା ଉପରେ ନିର୍ଭର କରିଥାଏ। ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିଛି। ଶିକ୍ଷାର ପରିଭାଷା ମୁଖ୍ୟତଃ ଏବେ ଗୁଣାତ୍ମକ ଶିକ୍ଷା ଦିଗରେ ଗତି କରୁଛି। ଗୁଣାତ୍ମକ ଶିକ୍ଷା ଲକ୍ଷ୍ୟରେ ନୀତି ନିୟମ ଆଦିରେ ମଧ୍ୟ ପରିବର୍ତ୍ତନ କରାଯାଉଛି। ଶିକ୍ଷକଟିଏ ମଧ୍ୟ ଏହି ପରିବର୍ତ୍ତନ ସହ ତାଳ ଦେଇ ନିଜକୁ ଖାପ ଖୁଆଇ ଭବିଷ୍ୟତ ପିଢ଼ି ଗଠନ କରିବାରେ ବ୍ରତୀ ହୋଇଥାଏ। ତେଣୁ ଏତିକି କୁହାଯାଇପାରେ, ଗୁରୁ ବିନା ସମାଜର ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେରି ହୋଇଯାଏ। ଆଜିର ଦିବସରେ ଗୁରୁଙ୍କର ତ୍ୟାଗ, ଆଦର୍ଶ, ଶିକ୍ଷା ପ୍ରତି ନିଷ୍ଠା, ସମାଜ ପ୍ରତି କର୍ତ୍ତବ୍ୟକୁ ମାନ୍ୟତା ଦେବାର ସମୟ। ଗୁରୁ ପ୍ରତ୍ୟେକଙ୍କ ଜୀବନରେ ଶ୍ରେଷ୍ଠ ପଦବାଚ୍ୟ, ଏହା ଅନସ୍ୱୀକାର୍ଯ୍ୟ। ଆମ ଜୀବନରେ ପିତାମାତା ହୁଅନ୍ତୁ କିମ୍ବା କେହି ଗୁରୁଜନ ହୁଅନ୍ତୁ ଅଥବା ଶିକ୍ଷକ ଶିକ୍ଷୟତ୍ରୀ ହୁଅନ୍ତୁ, କାହାର ନା କାହାର ପ୍ରଭାବ ପରିଲକ୍ଷିତ ହୋଇଥାଏ। ତାଙ୍କର ଆଦର୍ଶ, ବ୍ୟକ୍ତିତ୍ୱ, ଚିନ୍ତାଧାରା, ଚାଲିଚଳନ ଆମ ଦୈନନ୍ଦିନ ଜୀବନରେ ପ୍ରଭାବ ପକାଇଥାଏ ଆଉ ଆମକୁ ମାର୍ଗଦର୍ଶନ କରିଥାଏ। ଗୁରୁଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ଶିକ୍ଷକଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ଗୁଣାତ୍ମକ ଶିକ୍ଷା ଦ୍ୱାରା ହିଁ ବିକଶିତ ଭାରତର ସ୍ୱପ୍ନ ସାକାର ହୋଇପାରିବ। ଶିକ୍ଷକଙ୍କୁ ସମ୍ମାନ ପ୍ରଦର୍ଶନ କରୁଥିବା ସମାଜ ପ୍ରଗତି ପଥରେ ଗତି କରିଥାଏ। ସମାଜର ବିଭିନ୍ନ କ୍ଷେତ୍ରରେ ବିକାଶ ପାଇଁ ଶିକ୍ଷକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାଷ୍ଟ୍ରପତି କହିଛନ୍ତି, ଉତ୍ସର୍ଗୀକୃତ ଶିକ୍ଷକ ହେଉଛନ୍ତି ଆଗଧାଡ଼ିର ରାଷ୍ଟ୍ର ନିର୍ମାତା। ଏହି ଅବସରରେ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଶିକ୍ଷକତା ଜୀବନ ଏବଂ ନିଜ ଜୀବନର ଶିକ୍ଷକତା ଅଧ୍ୟାୟ ଉପରେ ଆଲୋକପାତ କରିଛନ୍ତି। ଜୀବନଯାତ୍ରାରେ ଆମକୁ ମାର୍ଗଦର୍ଶନ କରାଯାଇଥିବା ଗୁରୁଙ୍କୁ ଆସନ୍ତୁ ଆଜି ସ୍ମରଣ କରିବା ଏବଂ ତାଙ୍କରି ଆଶୀର୍ବାଦରେ ଜ୍ଞାନର ଆଲୋକରେ ନିଜକୁ ଉଦ୍ବୁଦ୍ଧ କରିବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ପ୍ରଗତିଶୀଳ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର।

0: ରାଜେନ୍ଦ୍ର କୁମାର ମାଝୀ।
1: କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତ।

ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ପରେଶ ଚନ୍ଦ୍ର ସିଂ ଏବଂ ତାଙ୍କର ସାଥୀ କଳାକାରମାନେ। ଦିନ ଅବା ରାତି ଝିଅଟି ଦର୍ପଣ ସାମ୍ନାରେ ବସି ନିଜ ରୂପକୁ ସଜାଇବା ପାଇଁ ବସି ରହୁଛି।

ଗାଇଥିବା ଗୀତ ଶୁଣୁଛନ୍ତି ସାଥୀମାନେ ହେଲେ ଗଜେନ୍ଦ୍ରନାଥ ସିଂ, ମଘନ ସିଂ, ରାମ ସିଂ, ସମନାଥ ସିଂ, ଗୁରୁବାରୀ ସିଂ, ବାସନ୍ତୀ ସିଂ ଏବଂ ସୋଆଗି ସିଂ।

0: ଶେଷ ହେଲା ଆଦିବାସୀ ସଙ୍ଗୀତ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:15। ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଅଳ୍ପ ସମୟ ପରେ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସମ୍ବିଧାନ ପ୍ରଦତ୍ତ ସମାନତାର ଆଦର୍ଶକୁ ସାକାର କରିବାରେ ଶିକ୍ଷା ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ ବୋଲି କହିଲେ ରାଷ୍ଟ୍ରପତି। ସକାରାତ୍ମକ ଚିନ୍ତାଧାରା, ମତଭେଦ ଏବଂ ବିଚାର ବିମର୍ଶ ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନ ବିଚାରପତି। 4 ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ ଆସନ୍ତାକାଲିଠାରୁ ଗସ୍ତରେ ଯିବେ ଉପରାଷ୍ଟ୍ରପତି। କିଭ୍ ଉପରେ 72 ପର୍ଯ୍ୟନ୍ତ କୌଣସି ପ୍ରକାର ଆକ୍ରମଣ ନ କରିବାକୁ ରୁଷ୍ର ନିଷ୍ପତ୍ତି, ଏବଂ ଟି20 ମହିଳା ଏସୀୟ କପ୍ କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଉ କିଛି ସମୟ ପରେ

0: ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବ ମୁକାବିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଉତ୍କୃଷ୍ଟ ଶିକ୍ଷାଦାନ ବିନା ବିକଶିତ ଭାରତ ସମ୍ଭବ ହୋଇପାରିବ ନାହିଁ। ନୂଆଦିଲ୍ଲୀରେ ଗୁରୁଦିବସ ଅବସରରେ ଆୟୋଜିତ ଜାତୀୟ ଶିକ୍ଷକ ପୁରସ୍କାର ସମାରୋହ 2026କୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି ଗୁରୁଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରୁଥିବା ସମାଜ ବାସ୍ତବରେ ଏକ ପ୍ରଗତିଶୀଳ ସମାଜର ପରିଚୟ ବହନ କରେ। ଆମର ସମ୍ବିଧାନ ପ୍ରଦତ୍ତ ସମାନତାର ଆଦର୍ଶକୁ ସାକାର କରିବାରେ ଶିକ୍ଷା ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ ବୋଲି ରାଷ୍ଟ୍ରପତି କହିଛନ୍ତି। ଶିକ୍ଷକଙ୍କ ପ୍ରୟାସ ଯୋଗୁଁ ପ୍ରାଥମିକ ବିଦ୍ୟାଳୟରେ ଅଧାରୁ ପାଠପଢ଼ା ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ବର୍ତ୍ତମାନ ବହୁ ପରିମାଣରେ ହ୍ରାସ ପାଇଛି ବୋଲି ସେ କହିଛନ୍ତି।
1: ହମାରେ ସମ୍ବିଧାନ ମେ ନିହିତ ଅବସର କି ସମାନତା କେ ଆଦର୍ଶକୁ କାର୍ଯ୍ୟ ରୂପ ଦେନେ କା ସବସେ ପ୍ରଭାବୀ ମାଧ୍ୟମ ଶିକ୍ଷା ହେ। ହମାରେ ଦେଶ ମେ ପ୍ରାଇମେରୀ ସ୍କୁଲ ଡ୍ରପ୍ ଆଉଟ ରେଟ 12 ବର୍ଷ ପହଲେ ଲଗଭଗ 4.5% ଥା। ଆବ ଏ ଡ୍ରପ୍ ଆଉଟ ରେଟ ନିହିଁ କେ ବରାବର ହେ। ଏ ଉପଲବ୍ଧି ଶିକ୍ଷକଙ୍କ କେ ପ୍ରୟାସୋ ସେ ସମ୍ଭବ ହୋ ସକି ହେ। ଇସ ରାଷ୍ଟ୍ରୀୟ ସଫଳତା କେ ଲିଏ ମେ ସଭି ଶିକ୍ଷକଙ୍କୁ ବହୁତ ବହୁତ ବଧାଇ ଦେନା ଚାହୁଁଗି।
0: ରାଷ୍ଟ୍ରପତି କହିଛନ୍ତି ଶୈକ୍ଷିକ ଉତ୍କର୍ଷ କୌଶଳ ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ରର ବିକାଶରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଭାରତକୁ ଦକ୍ଷତାର ପେଣ୍ଠସ୍ଥଳୀ ଭାବେ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ସମସ୍ତଙ୍କର ପ୍ରାଥମିକତା ହେବା ଉଚିତ ବୋଲି ସେ କହିଛନ୍ତି।
1: ପ୍ରଶିକ୍ଷକଙ୍କ ଯୋଗଦାନ କୁ ରାଷ୍ଟ୍ରୀୟ ସ୍ତର ପର ମାନ୍ୟତା ଦି ଗଇ ହେ। ଦେଶ କେ ବିକାଶ ମେ ଏକାଡେମିକ ଏକ୍ସେଲେନ୍ସ ସ୍କିଲ ଡେଭଲପମେଣ୍ଟ ଅର ଏଣ୍ଟରପ୍ରେନରସିପ କା ବହୁତ ଅଧିକ ମହତ୍ତ୍ୱ ହେ। ଭାରତ କୋ ନଲେଜ ସୁପର ପାୱାର ବନାନେ କେ ସାଥ ସାଥ ସ୍କିଲ କ୍ୟାପିଟାଲ ଅଫ ଦି ୱାର୍ଲ୍ଡ କେ ରୂପ ମେ ସ୍ଥାପିତ କରନା ହମାରୀ ରାଷ୍ଟ୍ରୀୟ ପ୍ରାଥମିକତା ମେ ସେ ସାମିଲ।
0: ସମାରୋହରେ ରାଷ୍ଟ୍ରପତି ମନୋନୀତ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି। 27 ରାଜ୍ୟ 7 କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ର ସରକାରଙ୍କ 6 ସଂଗଠନ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ବେସରକାରୀ ଶିକ୍ଷା ପ୍ରତିଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟ ଆଦିରୁ ମନୋନୀତ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ଅନ୍ତର୍ଭୁକ୍ତ। ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତୀ ସିଂ ଏବଂ ଡକ୍ଟର ସୁକାନ୍ତ ମଜୁମଦାର ପ୍ରମୁଖ ଉପସ୍ଥିତ ଥିଲେ। ସକାରାତ୍ମକ ଚିନ୍ତାଧାରା ମତଭେଦ ଏବଂ ବିଚାର ବିମର୍ଶର ସଂସ୍କୃତି ଉପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ବ୍ରିକ୍ସ ମୁଖ୍ୟ ବିଚାରପତି ସମ୍ମିଳନୀକୁ ସମ୍ବୋଧନ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ସମୟୋଚିତ ନ୍ୟାୟ ପ୍ରଦାନ ସବୁଠାରୁ ବଡ଼ ଆବଶ୍ୟକତା। ନାଳନ୍ଦା ବିଶ୍ୱବିଦ୍ୟାଳୟ ଉପରେ ଆଲୋକପାତ କରି ସେ କହିଛନ୍ତି ବିଶ୍ୱର ବିଭିନ୍ନ ପ୍ରାନ୍ତର ବିଦ୍ୟାର୍ଥୀ ଏବଂ ଗବେଷକ କୌଣସି ଭେଦଭାବ କିମ୍ବା ପ୍ରତିବନ୍ଧକ ବିନା ସେଠାରେ ଶିକ୍ଷା ଲାଭ କରୁଥିଲେ। ସେଥିପାଇଁ ଏହି ଶିକ୍ଷାନୁଷ୍ଠାନ ଏକ ପ୍ରସିଦ୍ଧ କେନ୍ଦ୍ର ଭାବେ ମାନ୍ୟତା ପାଇଥିଲା। ବ୍ରିକ୍ ସଂଗଠନକୁ ଏଭଳି ଅନୁଷ୍ଠାନରେ ପରିଣତ କରିବାକୁ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଆହ୍ୱାନ ଦେଇଛନ୍ତି। ସମାବେଶକୁ ଅନ୍ୟମାନଙ୍କ ମଧ୍ୟରେ ବ୍ରାଜିଲ୍ ସୁପ୍ରିମକୋର୍ଟର ମୁଖ୍ୟ ଲୁଇଜ୍ ଏଡିସନ୍ ଫାଚିନ୍ ଏବଂ ଚୀନ୍ର ମୁଖ୍ୟ ବିଚାରପତି ଝାଙ୍ଗ ଜୁନ୍ ସମ୍ବୋଧନ କରିଥିଲେ। ମଧ୍ୟସ୍ଥତା ଉପରେ ଆଧାରିତ ଏକ ଅଧିବେଶନକୁ ସମ୍ବୋଧନ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ନ୍ୟାୟ ବ୍ୟବସ୍ଥାରେ ମଧ୍ୟସ୍ଥତାର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ମଧ୍ୟସ୍ଥତା ମାଧ୍ୟମରେ ସମସ୍ୟାର ସମାଧାନ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟ ଏବଂ ବ୍ୟବସାୟକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଏଥିପାଇଁ ବୃତ୍ତିଗତ ତାଲିମ ବିଭିନ୍ନ ଭାଷା ଉପରେ ଦକ୍ଷତା ସହଯୋଗ ଆଦି କ୍ଷେତ୍ର ଉପରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଗୁରୁତ୍ୱ ଦେଇଛନ୍ତି। ମଧ୍ୟସ୍ଥତା ମାଧ୍ୟମରେ ବିଚାର ପ୍ରକ୍ରିୟା ଅଧିକ ଉତ୍ସାହଜନକ ଫଳାଫଳ ପ୍ରଦାନ କରୁଛି। ଏହାକୁ ଅଧିକ ସୁଦୃଢ଼ କରାଯିବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ମଧ୍ୟସ୍ଥତା ଏବଂ ଅନ୍ତର୍ଜାତୀୟ ବାଣିଜ୍ୟିକ ବିବାଦ କୃତ୍ରିମ ବୁଦ୍ଧିମତା ଏବଂ ନ୍ୟାୟପାଳିକା ନିରନ୍ତର ବିକାଶ ଏବଂ ମଧ୍ୟସ୍ଥତା ଆଧାରିତ ସୀମାପାର ପ୍ରବର୍ତ୍ତନ ଆଦି 4 ପ୍ରସଙ୍ଗ ଉପରେ ଅଧିବେଶନମାନ ଅନୁଷ୍ଠିତ ହୋଇଛି। ଆଫ୍ରିକାର ପରିସୀମାକୁ ଅଧିକ ସଠିକ ଭାବରେ ପ୍ରତିଫଳିତ କରୁଥିବା ପରିବର୍ତ୍ତିତ ବିଶ୍ୱ ମାନଚିତ୍ର ପ୍ରସ୍ତୁତି ପ୍ରସ୍ତାବକୁ ଜାତିସଂଘ ସାଧାରଣ ପରିଷଦରେ ଗୃହୀତ ହୋଇଛି। ଟଗୋ ଦ୍ୱାରା ପ୍ରାୟୋଜିତ ଏବଂ ଆଫ୍ରିକୀୟ ସଂଘ ଦ୍ୱାରା ସମର୍ଥିତ ମାନଚିତ୍ର ସଂଶୋଧନ କରନ୍ତୁ ସଂକ୍ରାନ୍ତ ପ୍ରସ୍ତାବକୁ ଭାରତ ସମେତ 164 ରାଷ୍ଟ୍ର ସମର୍ଥନ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଏହାକୁ ବିରୋଧ କରିଥିବା ବେଳେ 6 ରାଷ୍ଟ୍ର ଭୋଟଦାନରୁ ବିରତ ରହିଥିଲେ। ଆଫ୍ରିକୀୟ ୟୁନିୟନ କମିଶନର ଅଧ୍ୟକ୍ଷ ମହମ୍ମଦ ଅଲି ୟୁସୁଫ ଜାତିସଂଘର ଏହି ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲିଠାରୁ 4 ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗସ୍ତରେ ଯିବେ। ଆସାମ ମେଘାଳୟ ମଣିପୁର ଏବଂ ଅରୁଣାଚଳ ପ୍ରଦେଶକୁ ଉପରାଷ୍ଟ୍ରପତି ଗସ୍ତ କରିବେ। ଗସ୍ତ ଅବସରରେ ବିଭିନ୍ନ ଶୈକ୍ଷିକ ସାଂସ୍କୃତିକ ଏବଂ ସାର୍ବଜନୀନ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଗସ୍ତର ପ୍ରଥମ ଦିନରେ ଉପରାଷ୍ଟ୍ରପତି ଆସାମର ଗୁଆହାଟୀସ୍ଥିତ ଗୀତାନଗର ମହାବିଦ୍ୟାଳୟ ଅର୍ଥାତ୍ କନ୍ୟା ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବେ। ଏହାପରେ ଗୁଆହାଟୀସ୍ଥିତ

ବାସ୍ତୁବିଜ୍ଞାନ ଶ୍ରୀମନ୍ତ ଶଙ୍କରଦେବ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ନ୍ୟାୟ ପ୍ରକ୍ରିୟା ଏବଂ ଆଇନଗତ ଶିକ୍ଷା ଉପରେ ଆଧାରିତ ମାସିକ ବକ୍ତୃତା କାର୍ଯ୍ୟକ୍ରମ ସୁପ୍ରିମକୋର୍ଟ ପକ୍ଷରୁ ଆୟୋଜନ କରାଯିବ। ଗୁରୁଦିବସ ପାଳନ ଅବସରରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଆଜି ଏହି ଘୋଷଣା କରିଛନ୍ତି। ବିଭିନ୍ନ ଆଇନ ନ୍ୟାୟ ପ୍ରକ୍ରିୟା ଏବଂ ସମାଜ ସହିତ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ଏହି ବକ୍ତୃତାରେ ଆଲୋଚନା କରାଯିବ। ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଧାରରେ ଆୟୋଜିତ ହେବାକୁ ଥିବା ଏହି ବକ୍ତୃତା କାର୍ଯ୍ୟକ୍ରମ ବିଚାରପତି, ଆଇନଜୀବୀ, ଶିକ୍ଷାବିତ୍, ଆଇନ ବିଶେଷଜ୍ଞ ଏବଂ ଯୁବବର୍ଗଙ୍କୁ ନ୍ୟାୟିକ ବ୍ୟବସ୍ଥା ସମ୍ପର୍କରେ ମତ ବିନିମୟ ପାଇଁ ଏକ ମଞ୍ଚ ପ୍ରଦାନ କରିବ। ଆଲୋଚ୍ୟ ବିଷୟ, ଅଂଶଗ୍ରହଣ କରିବାକୁ ଥିବା ଆଇନ ବ୍ୟବସ୍ଥା ସହ ଜଡ଼ିତ ଅଂଶୀଦାର ଆଦି ଉପରେ ପ୍ରଧାନ ବିଚାରପତି ମାର୍ଗଦର୍ଶନ କରିବେ ବୋଲି ସୁପ୍ରିମକୋର୍ଟ ପକ୍ଷରୁ

0: ପ୍ରତି ମାର୍ଗଦର୍ଶନ କରିବ ବୋଲି ସୁପ୍ରିମକୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 1344କୁ ବୃଦ୍ଧି ପାଇଛି। 8ଟି ପ୍ରଭାବିତ ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏପର୍ଯ୍ୟନ୍ତ 5000 ଉର୍ଦ୍ଧ୍ୱ ଲୋକ ନିଖୋଜ ଥିବା ଜଣାପଡ଼ିଛି। 13000 ଉର୍ଦ୍ଧ୍ୱ ଲୋକଙ୍କୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କରାଯାଇଛି। ନୂଆକୋଟ ଜିଲ୍ଲାରେ ଏକ ଚାରିମହଲା ବିଶିଷ୍ଟ ଘରୁ ଗତ 10 ଦିନ ଧରି ଫସି ରହିଥିବା 60 ବର୍ଷୀୟ ବୃଦ୍ଧାଙ୍କୁ ଜୀବିତାବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି। ମୃତାହତଙ୍କ ଚିହ୍ନଟ ପାଇଁ ଡିଏନ୍ଏ ପରୀକ୍ଷା ମଧ୍ୟ କରାଯାଉଛି। ଡିଏନ୍ଏ ପରୀକ୍ଷା ପରେ ଚିହ୍ନଟ କରାଯାଇଥିବା ଏପର୍ଯ୍ୟନ୍ତ 90 ମୃତଦେହକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ନେପାଳ, ଭାରତ ଏବଂ ଚୀନ୍ର ଉଦ୍ଧାରକାରୀ ଦଳ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବିହାର ଅଧିକାଂଶ ଅଞ୍ଚଳରେ ବନ୍ୟା ପ୍ରଭାବରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଗଙ୍ଗା, ଗଣ୍ଡକ, କୋଶି ଏବଂ ବୁରୁହି ଗଣ୍ଡକ, ପୁନପୁନ ଏବଂ ଘାଗ୍ରା ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ସୂଚନା ଅନୁଯାୟୀ 11 ଜିଲ୍ଲାର ପ୍ରାୟ 10 ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଭିଏତନାମର ଉପକୂଳ ସହର ଏନ୍ହାଟ୍ରାଙ୍ଗରେ ଆଜି ମିସ୍ ୱାର୍ଲଡ 2026ର ଫାଇନାଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। 111 ଜଣ ପ୍ରତିଯୋଗୀ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଭାରତର ନିକିତା ପୋରୱାଲ ଅଛନ୍ତି। ଗତବର୍ଷର ବିଜେତା ଥାଇଲାଣ୍ଡର ସୁଚାତା ଚୌଙ୍ଗଶ୍ରୀ ଚଳିତ ଥରର ବିଜେତାଙ୍କୁ ମୁକୁଟ ପିନ୍ଧାଇବେ। 2017 ଶେଷଥର ପାଇଁ ଭାରତ ମିସ୍ ୱାର୍ଲଡ ଟାଇଟଲ ହାସଲ କରିଥିଲା। ଭାରତର ମାନସ ଚିଲ୍ଲର ମୁକୁଟ ପରିଧାନ କରିଥିଲେ। ୟୁକ୍ରେନ୍ର ରାଜଧାନୀ କିଭ୍ ଉପରେ 72 ଘଣ୍ଟା ପର୍ଯ୍ୟନ୍ତ କୌଣସି ପ୍ରକାର ଆକ୍ରମଣ ନ କରିବାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ନିର୍ଦ୍ଦେଶ ଦେଇଛନ୍ତି। କ୍ରେମ୍ଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଭ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ରାଷ୍ଟ୍ରପତି ଶ୍ରୀ ପୁତିନ୍ଙ୍କ ନିର୍ଦ୍ଦେଶର ସମୟସୀମା ଆଜି ମଧ୍ୟରାତ୍ରରୁ ଆରମ୍ଭ ହେଉଛି। 3 ଦିନ ପର୍ଯ୍ୟନ୍ତ କିଭ୍ ବିରୋଧରେ ସାମରିକ ପଦକ୍ଷେପ ଗ୍ରହଣ କରାଯିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି। ଶାନ୍ତି ଆଲୋଚନା ପାଇଁ ଆମେରିକାର ପ୍ରତିନିଧିଙ୍କ କିଭ୍ ଗସ୍ତ ଅବସରରେ ରୁଷ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଶ୍ରୀ ପେସ୍କୋଭ୍ କହିଛନ୍ତି। ଟି20 ମହିଳା ଏସିଆ କପ୍ କ୍ରିକେଟରେ ଗ୍ରୁପ୍ ଏର ଅନ୍ତିମ ମ୍ୟାଚ୍ରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମରେ ଭାରତୀୟ ସମୟ ରାତି 8ଟାରେ ମ୍ୟାଚ୍ ଆରମ୍ଭ ହେବ। ପୂର୍ବ 2 ମ୍ୟାଚ୍ରେ ଥାଇଲାଣ୍ଡ ଏବଂ ହଂକଂକୁ ପରାସ୍ତ କରି ଭାରତ ସେମିଫାଇନାଲ୍ରେ ପହଞ୍ଚି ସାରିଛି। ଅନ୍ୟପକ୍ଷରେ ପାକିସ୍ତାନ କେବଳ ଗୋଟିଏ ମ୍ୟାଚ୍ ଖେଳି ଥାଇଲାଣ୍ଡକୁ ପରାସ୍ତ କରିଛି। ସମ୍ବିଧାନ ପ୍ରଦତ୍ତ ସମାନତାର ଆଦର୍ଶକୁ ସାକାର କରିବାରେ ଶିକ୍ଷା ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ ବୋଲି କହିଲେ ରାଷ୍ଟ୍ରପତି। ସକାରାତ୍ମକ ଚିନ୍ତାଧାରା, ମତଭେଦ ଏବଂ ବିଚାର ବିମର୍ଶ ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନ ବିଚାରପତି। 4 ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ ଆସନ୍ତାକାଲିଠାରୁ ଗସ୍ତରେ ଯିବେ ଉପରାଷ୍ଟ୍ରପତି। କିଭ୍ ଉପରେ 72 ଘଣ୍ଟା ପର୍ଯ୍ୟନ୍ତ କୌଣସି ପ୍ରକାର ଆକ୍ରମଣ ନ କରିବାକୁ ରୁଷର ନିଷ୍ପତ୍ତି ଏବଂ ଟି20 ମହିଳା ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଉ କିଛି ସମୟ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: ସୁଦୂରର ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ଖୋର୍ଦ୍ଧା ବିଜେବି ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଜିଲ୍ଲା ପ୍ରଶାସନ ଓ ସୂଚନା ଏବଂ ଲୋକସମ୍ପର୍କ ବିଭାଗର ମିଳିତ ଆନୁକୂଲ୍ୟରେ 80ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ମାଟିର ବରପୁତ୍ର ରାଜା ମୁକୁନ୍ଦଦେବ ବକ୍ସି ଜଗବନ୍ଧୁ ଜୟୀରାଜଗୁରୁ ଓ ଅନ୍ୟାନ୍ୟ ମହାପୁରୁଷଙ୍କ ତ୍ୟାଗ ଓ ବଳିଦାନକୁ ସ୍କରଣ କରି ସେମାନଙ୍କ ଅବଦାନ ଆଜିର ପିଢ଼ି ପାଇଁ ପ୍ରେରଣା ବୋଲି ଜିଲ୍ଲାପାଳ କହିଥିଲେ। ଏହି ଅବସରରେ ମାର୍ଚ୍ଚ ଫାଷ୍ଟ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା। ପ୍ୟାରେଡ୍ରେ 56 ଗ୍ରୁପ୍ ଅଂଶଗ୍ରହଣ କରିଥିଲେ।
2: ଯେଉଁ ସମୟରେ

0: ଆରେ ନିଦିଆ, ବାଛି ବାଛି ବଢିଆ ପଲ୍ଲୀ ଗୀତଟେ ରଖିଥିଲୁ, ଖୁସି ବି ଲାଗିଲା।
1: ହଉ ଅପା, ଆମେ ବୈଠକ ଘରେ ବସୁଛେ ବା ଆମର ଏଇ ଯୋଉ କିଷାନବାଣୀ କାର୍ଯ୍ୟକ୍ରମ ଚାଲିଛି, ତାର ମୂଳ ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ ହଉଛି
0: ଆମେ ଚାଷୀ ଭାଇ ମାନଙ୍କୁ ସଚେତନ କରେଇବା ଆଉ ବିଶେଷଜ୍ଞ ମହାଶୟଙ୍କ ଦ୍ଵାରା ଚାଷ ସମ୍ପର୍କିତ ଅଧିକ ଜ୍ଞାନ ଦବା।
1: ହଁ, ମୋର ଆଜି କିଷାନବାଣୀ କାର୍ଯ୍ୟକ୍ରମରେ ବଢିଆ ବିଷୟଟି ଅଛି,
0: ସୁସ୍ଥ ପରିବେଶ ପାଇଁ ପ୍ରାକୃତିକ କୃଷି।
1: ଏ ବିଷୟରେ କହୁଛନ୍ତି ଆମର ବରିଷ୍ଠ ଅବସରପ୍ରାପ୍ତ କୃଷି ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ସାହୁ। ହଉ, ତାହେଲେ ମହାଶୟଙ୍କ ସହିତ ଆଲୋଚନା କରୁଛି, ତମେ ଏଇଠି ବସି ଶୁଣ।
2: ଆସନ୍ତୁ ସାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ଵାଗତ। ନମସ୍କାର।
3: ନମସ୍କାର।
2: ତେବେ ସାର, ମୁଁ ଆପଣଙ୍କଠୁ ପ୍ରଥମେ ଜାଣିବା ପାଇଁ ଚାହିଁବି, ଏଇ ପ୍ରାକୃତିକ କୃଷି କହିଲେ କ'ଣ ଆଉ ଏହା ଦ୍ଵାରା ଆମ ଚାଷୀ ଭାଇମାନଙ୍କର କ'ଣ ଲାଭ ହେବ?
3: ପ୍ରାକୃତିକ କୃଷି ଏପରି ଏକ ଚାଷ ପଦ୍ଧତି
2: ଆଜ୍ଞା,
3: ଯେଉଁଥିରେ ଫସଲରେ କୌଣସି ରାସାୟନିକ ସାର ଔଷଧ ଏସବୁ ପ୍ରୟୋଗ ନ କରିକି ସହଜରେ ମିଳିପାରୁଥିବା ପ୍ରାକୃତିକ ସମ୍ବଳ ଚାରିପାଖରେ ଯାହା ଅଛି ତାକୁ ବିନିଯୋଗ କରିକି ପାରମ୍ପରିକ ଉପାୟରେ ବିନା ଖର୍ଚ୍ଚରେ କିମ୍ବା ସ୍ୱଳ୍ପ ଖର୍ଚ୍ଚରେ ଫସଲ ଉତ୍ପାଦନ କରାଯିବ। ଯେ ଏହା ଦ୍ଵାରା କ'ଣ ହୁଏ, ପ୍ରଥମ କଥା ହେଲା ପରିବେଶଟା ବିଷମୁକ୍ତ ହୁଏ। ଚାଷ ତ କରିବା, କିନ୍ତୁ ପରିବେଶ ଯଦି ଅସୁରକ୍ଷିତ ହେଲା, ଯଦି ବିଷାକ୍ତ ହେଇଗଲା, ତାହେଲେ ସେଇଟା ତ ଦୁନିଆ ରକମ ରୋଗ ଆଣିକି ପହଞ୍ଚୁଛି, ଯୋଉଟା ଦେଖାଯାଉଛି ବର୍ତ୍ତମାନ। ଯୋଉ ରାସାୟନିକ ସାର ଠାରୁ ଆରମ୍ଭ କରିକି କୀଟନାଶକ ରୋଗନାଶକ ଯୋଉ ଔଷଧ ସବୁ ପ୍ରୟୋଗ କରା ହଉଛି ରାସାୟନିକ, ସେଟା ବହୁତ ମାତ୍ରାରେ ମଧ୍ୟ ଅଧିକା ମାତ୍ରାରେ ପକେଇଲେ ଭଲ କଣ୍ଟ୍ରୋଲ ହବ ବା ସାର ଅଧିକା ପକେଇଲେ ଫସଲ ଅଧିକ, ସେଇଟା ବି ଗୋଟେ ଭଲ ଧାରଣା। ସେଇ ଯୋଉ ପ୍ରୟୋଗ କରାଯାଉଛି ସେଇଟା ଫଳରେ ମାଟି ପାଣି ପବନ ଏସବୁ ବିଷାକ୍ତ ହେଉଛି, ତେଣୁ ୟାକୁ ରକ୍ଷା ପାଇବା ପାଇଁ ଆମକୁ ତାର ବିକଳ୍ପ ପନ୍ଥା ଗ୍ରହଣ କରିବାକୁ ପଡ଼ିବ, ଯୋଉଟାକି ଏଇ ପ୍ରାକୃତିକ କୃଷି ସେଇ ସୁଯୋଗଟା ଦଉଛି। ଏଥିରେ ଯୋଉ ଉତ୍ପାଦିତ ଖାଦ୍ୟ ଏ ବିଷମୁକ୍ତ ରହିବ, ଆମକୁ ନିରୋଗ ଜୀବନ ଯାପନ କରିବାରେ ଏଟା ସହାୟକ ହେବ। ଆଉ ଦ୍ୱିତୀୟରେ ଏଥିରେ ମଧ୍ୟ ଚାଷ ଖର୍ଚ୍ଚ କମ, ପାରମ୍ପରିକ ଉପରେ ଆମ ଚାରିପାଖରେ ଯାହା ମିଳୁଛି ତାକୁ ଯଦି ବିନିଯୋଗ କରିକି ଆମେ କରିବା, ସେଟା ନିଶ୍ଚିତ ଭାବେ କମ ଖର୍ଚ୍ଚରେ ହବ ବା ବିନା ଖର୍ଚ୍ଚରେ ବି କେତେ କ୍ଷେତ୍ରରେ ବି ସେଟା ହେଇପାରିବ।
2: ତେବେ ଆମ ଚାଷୀ ଭାଇମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଏଇ ଚାଷ ପ୍ରଥମେ କିଏ ଉଦ୍ଭାବନ କରିଥିଲେ ବା କେଉଁ ରାଜ୍ୟ ଏଇ ଚାଷକୁ ପ୍ରଥମେ ଆପଣେଇଥିଲା ଏବଂ ଏଇ ଚାଷର କଣ ବିଶେଷତା ରହିଛି?
3: ଯେ ଏଇ ଯୋଉ ଚାଷ ପ୍ରଣାଳୀ ମହାରାଷ୍ଟ୍ର ସହିତ ସୁଭାଷ ପାଲେକର ଏଇ ପ୍ରଥମେ ଏଇ ବାର୍ତ୍ତା ଦେଲେ ସମସ୍ତଙ୍କୁ, ସେ ଚିନ୍ତା କଲେ ଯେ ପ୍ରକୃତରେ ଆମ ପରିବେଶ ରକ୍ଷା କରିବାକୁ ପଡ଼ିବ, ତେଣୁ ସେ ତାର ବିକଳ୍ପ ହିଁ କାହାର ଚିନ୍ତା କରିକି ସେ ଏଇ ବାର୍ତ୍ତା ସମାଜକୁ ବାଣ୍ଟିଲେ, ଚାଷୀମାନେ ଏହା ପ୍ରଚାର ପ୍ରସାର କରିକି ଆଦୃତ କରେଇଲେ, ଯାହାଫଳରେ ତାଙ୍କର ଏଇ ମହନୀୟ କାର୍ଯ୍ୟ ମାନ୍ୟତା ସ୍ୱରୂପ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧିରେ ମଧ୍ୟ ସମ୍ମାନିତ କରିଥିଲେ। ତେବେ ଏହାର କେତେଟା ବିଶେଷତା ମଧ୍ୟ ଅଛି। ପ୍ରଥମ କଥା ହେଲା ରାସାୟନିକ, ତାପରେ ଏଇଟା ସ୍ୱଦେଶୀ ପଦ୍ଧତି, ଆମର ଦେଶୀୟ ଜ୍ଞାନ କୌଶଳକୁ ବ୍ୟବହାର କରିକି ପାଖାପାଖି ଯାହା କିଛି ମିଳୁଛି ଆମର ଖତ, ବିଭିନ୍ନ ଉଦ୍ଭିଦଜାତ ପଦାର୍ଥରୁ ମଧ୍ୟ ଆମେ ଔଷଧ ତିଆରି କରିପାରୁ, ନିମ୍ବ କରନ୍ତ ଏଇ ଟାଇପ୍ର ବହୁତ ଜିନିଷ ଅଛି। ତାପରେ ମାଟିର ଉର୍ବରତା ଏଥର ରକ୍ଷା ହୁଏ, କାରଣ ଆମେ ଯୋଉ କେମିକାଲ ଦେବା ଫଳରେ ଅତ୍ୟଧିକ ମାଟି ବେଳେବେଳେ ବହୁତ କଠିନ ହେଇଯାଉଛି, ମାଟିର ଆଉ ଗ୍ରହଣ କରିବା କ୍ଷମତା ନାହିଁ, ଯାହାଫଳରେ ତାର ଫସଲ ଆଉ ହେଲାନି, ଫସଲ ନ ହେଲା ଫଳରେ ତାର ଆୟ କମିଗଲା। ତାପରେ ମାଟିର ଉର୍ବରତା ରକ୍ଷା କରିବା ପାଇଁ ଏଇଟା ନିଶ୍ଚିତ ଭାବେ ସାହାଯ୍ୟ କରୁଛି, ଯେହେତୁ କେମିକାଲ ମୁକ୍ତ ଜୈବିକ ଉପାୟରେ କରୁଛନ୍ତି, ଯୋଉ ଖତ ଜିଆ ଖତ କମ୍ପୋଷ୍ଟ ଖତ ସବୁ ଯୋଉ ସାର ଏସବୁ ନେଇକି ଆମେ ଯେତେବେଳେ କରୁଛନ୍ତି, ତେଣୁ ଏଇଟା ମାଟିର ଉର୍ବରତା ନିଶ୍ଚିତ ରକ୍ଷା ହଉଛି। ତାପରେ ପରିବେଶ ସ୍ୱଚ୍ଛ ସୁରକ୍ଷିତ ରହୁଛି। ଆଚ୍ଛା, ଆମର ସୁସ୍ଥ ପରିବେଶ ସୁସ୍ଥ ଜୀବନ, ଆମେ ଏଟା ତ ନିଶ୍ଚିତ ଭାବେ ରହିଛି ସମସ୍ତେ ଜାଣିଛନ୍ତି, ତେଣୁ ଆମର ଚତୁଃପାର୍ଶ୍ୱ ଯଦି ପରିବେଶ ମାନେ ଆମର ସେ ଯୋଉ ବାୟୁ ପାଣି ପବନ ମାଟି ଏସବୁ ହେଲା ଆମର ପରିବେଶ, ଏହାକୁ ନେଇକି ଇଏ ଯଦି ସୁସ୍ଥ ରହିଲା ସୁସ୍ଥ ମଧ୍ୟ ସମସ୍ତେ ରହିପାରିବା, ଏଇସବୁ ହେଉଛି ତାର ବିଶେଷତ୍ଵ।
2: ଆମ ଚାଷୀ ଭାଇମାନେ ଜାଣିବା ପାଇଁ ଚାହୁଁଥିବେ ଯେ ଏଇ ଯୋଉ ଚାଷଟି ଯଦି ସେମାନେ କରିବେ ତାହେଲେ ତା ପାଇଁ କଣ ଶୃଙ୍ଖଳା ବା କୌଶଳ କଣ ସବୁ ଅଛି? ଜଣେ ବିଶେଷଜ୍ଞ ଭାବରେ ଆପଣ ବହୁତ ଦିନ ଧରି କାମ କରିଛନ୍ତି, ଏ ବିଷୟରେ ଆମ ଚାଷୀ ଭାଇମାନଙ୍କୁ କଣ କହିବେ?
3: ଏଇ ଚାଷ କୌଶଳରେ କିଛି ଶୃଙ୍ଖଳା ବା ନିୟମ ରହିଛି। ତେବେ ଏଥିରେ ପ୍ରଥମ କଥା ହେଲା ଯୋଉ କିଛି ଜିନିଷ ବାହାରୁ ଆଣି ବ୍ୟବହାର କରାଯିବା ଦରକାର ନାହିଁ, ଆମର ଚାରିପାଖରେ ଆମ ଘରେ ଆମର ବାଡ଼ି ବଗିଚାରେ

0: କିଛି ଅଛି ତାକୁ ନେଇକି ଆମେ ବ୍ୟବହାର କରିପାରିବା। ଉଦାହରଣ ସ୍ୱରୂପ ଧରନ୍ତୁ ଆପଣଙ୍କର ଯୋଉ ଖତ ତିଆରି କରିବେ, ଗାଈ ଗୋରୁ ଗୋବର ଘାସ ପତ୍ର ଯୋଉ ବାହାରୁଛି, ପରିବା ଚୋପା, ଏହାକୁ ନେଇକି ଆପଣ ଖତ ବି କରିପାରିବେ। ଜିଆ ଖତ ବି ନିଜ ବାଡ଼ିରେ ଗୋଟେ ଟାଙ୍କି କରିକି ଜିଆ ଖତ ବି ପ୍ରସ୍ତୁତ କରିପାରିବେ। ଧଣିଚା ବୁଣିକି ସେଥିରୁ ମଧ୍ୟ ଆପଣଙ୍କର ସବୁଜ ସାର କରିପାରିବେ ପଚେଇକି ମାଟିକି। ତାପରେ ବର୍ଷ ସାରା ବିଭିନ୍ନ ଫସଲ ଚାଷ କରାଯାଏ, ମାଟିକୁ ଖୋଲା ଛାଡ଼ିବାକୁ ଦେବାନି। ମାଟି ଯେତେବେଳେ ଖୋଲା ଛଡ଼ା ଯାଉଛି କଣ ହଉଛି, ସେ ବହୁତ ଘାସ ପତ୍ର ଆସୁଛି, ସେ ଘାସ ଜରିଆରେ ମଧ୍ୟ ବହୁତ ପୋକ ମଧ୍ୟ ଆସିକି ତା ଦ୍ୱାରା ଆଶ୍ରୟ ନେଉଛନ୍ତି। ସେ ପରବର୍ତ୍ତୀ ଫସଲକୁ ସେମାନେ ଆକ୍ରମଣ କରୁଛନ୍ତି, ରୋଗ ସୃଷ୍ଟି କରୁଛନ୍ତି। ସେଟା ଯଦି ଆମେ ଯଦି ଖୋଲା ନ ଛାଡ଼ି ବର୍ଷ ସାରା ତାକୁ ଯଦି ଫସଲ ପର୍ଯ୍ୟାୟ ବା କ୍ରପ ରୋଟେସନ ଯୋଉଟା କୁହନ୍ତି, ଚାଷ ସବୁବେଳେ ରହିଲା, ତ ଯୋଉ କର୍ଷଣ ହେଲା ସବୁବେଳେ, ସେ ଏକ୍ସପୋଜ ହେଲା ମାନେ ସୂର୍ଯ୍ୟ ଆଲୋକକୁ ମଧ୍ୟ ସେଟା ପାଇଲା ସବୁବେଳେ, ତେଣୁ ତା ଜୀବାଣୁ ନଷ୍ଟ ହେବ। ତେଣୁ ସେଥିପାଇଁ ଆମେ ବର୍ଷ ସାରା କେମିତି ଫସଲକୁ ଚାଷ କରିବା ପାଇଁ ଚେଷ୍ଟା କରିବା। ତାପରେ ପାରମ୍ପରିକ ଦେଶୀ ବିହନ ବ୍ୟବହାର କରାଯାଏ। ସାଧାରଣତଃ ଆମର ଧାରଣା ରହିଛି ଯେ ଅଧିକ ଅମଳକ୍ଷମ ବିହନରେ ଅଧିକ ଅମଳ ମିଳୁଛି, ଦେଶୀ ବିହନରେ କମ୍ ଅମଳ ମିଳୁଛି, ଏଇଟା ସତ କଥା। ଦେଶୀ ବିହନର ଯଦିଓ ଅମଳ କମ୍, ସେଠି ରୋଗ ପୋକ ସହଣୀ କ୍ଷମତା ଅଛି। ବାହାର ଯୋଉ ବିହନ ଆଣିଲେ ସେଥିରେ ହୁଏତ ରୋଗ ଜୀବାଣୁକୁ ଆସିବା ପାଇଁ କଣ୍ଟ ବିହନ ବିଶୋଧନ କରିକି ତ ଲଗା ହେଉଛି ତଥାପି, କିନ୍ତୁ ଦେଶୀ ବିହନର ସେଥିରେ ବେଶୀ ସାରର ଆବଶ୍ୟକ ପଡ଼ିବନି। ହାଇଲିଂ ଅଧିକ ଅମଳକ୍ଷମ ବିହନ ଚାଷ କଲେ, ଧାନ ହଉ ଯେକୌଣସି ହାଇବ୍ରିଡ୍ ରେଟ୍ କଲେ, ଏତିକି ଅଧିକ ସାର ନ ଦେଲେ ସେଗୁଡ଼ା ସବୁ ହବନି, ଆସାନୁକୁ ଅମଳ ମିଳିବନି। ତାପରେ ମିଶ୍ରିତ ଚାଷ, ଫସଲ ବର୍ଷ ସାରା ହବ, ଗୋଟେ ଫସଲ ପରେ ଆଉ ଗୋଟେ ଫସଲ ଏକା ସାଙ୍ଗରେ ବିଭିନ୍ନ ଫସଲ କରିବା। ଧରନ୍ତୁ ଆମେ ଗହମ ବୁଣୁଛନ୍ତି, ତା ଭିତରେ ସୋରିଷ ବିହନ ପଡ଼ିଦେବା। ସୋରିଷର ଯୋଉ ହୁଏ ଯୋଉ ପୋକ ସେ ଆଉ ହବନି ଯଦି ଗହମ ଭିତରେ ସେ ବୁଣିଥିବ। ଯଦି ଖାଲି ସୋରିଷ ତାହେଲେ ସେ ଯୋଗ ବେଶୀ ହେବେ। ତାପରେ ଏକା ସାଙ୍ଗରେ ଦିଟା ଫସଲ ଆମେ କଲେ ସେ ଏକେ ସମୟରେ ଦିଟା ଅମଳ ପାଇଲେ, ଦି ଫସଲର ଆୟ ବି ବଢିଲା। ତାପରେ ଫସଲ ଚାଷ ସହ ହୁଡ଼ାରେ ବୃକ୍ଷରୋପଣ, ଏଗୁଡ଼ା ଜିନିଷ ହଉଛି ଯୋଉଟା କହନ୍ତି ଆମର ଏଗ୍ରୋ ଫରେଷ୍ଟ କହୁଛନ୍ତି ବା କୃଷି ବନୀକରଣ, ସେଇଟା ଆବଶ୍ୟକ ବି ପଡୁଛି। କାହିଁକି ନା ଆମର ଯୋଉ ହୁଡ଼ା, ହୁଡ଼ାରେ ଯଦି ଆମେ ଯଦି ଗଛ ଲଗେଇଥିବା, ପ୍ରଥମ କଥା ହେଲା ଚାଷୀ ଭାଇମାନଙ୍କୁ ମଧ୍ୟ ଖରା ସମୟରେ ମଧ୍ୟ କରୁଛନ୍ତି, ପରିଶ୍ରମ କରୁଛନ୍ତି ବେଉଷଣ, ସେ ଅନ୍ତପକ୍ଷେ ତା ପାଇଁ ସେ ଆଶ୍ରୟ ଦେବ। ଦ୍ୱିତୀୟରେ କଣ ହବ, ତାର ଯୋଉ ପତ୍ର ଫତ୍ର ଗୁଡା ସେ ଯଦି ପଡିଲା ଜମିରେ, ସେ ମଧ୍ୟ ପଚିକି ସେ ଖତ ହବ, ସେ ଖତ ଯୋଗେଇବ ସେ। ତେଣୁ ବିଶେଷ କରି କରଞ୍ଜ ହେଲା କି ଲିମ୍ବ ହେଲା, ଏଗୁଡାକ ବହୁତ ଉପାଦାୟ, ଜମି ତ ଉର୍ବର କରିବାକୁ କରିବ, ତାର ଯୋଉ ପିତା ଅଂଶଟା ସେଟା ପାଟିର ମଧ୍ୟ ଯୋଉ ପୋକ ମଧ୍ୟ ସେ ବି ଆଉ ବାହାରି ପାରିବେନି, ତାର ନଷ୍ଟ ହେଇଯିବେ। ତାପରେ ଜଳ ଆର୍ଦ୍ରତାର ସଂରକ୍ଷଣ, ମାଟିରେ ଜଳ ରହିବ ଆଉ ଆର୍ଦ୍ରତା ମଧ୍ୟ ରହିବ, କାହିଁକିନା ଏଥିରେ ଜୈବିକ ଖତ ଦେଲେ ଆମେ ମାଟିର ଜଳଧାରଣ କ୍ଷମତାଟା ବଢ଼ିଯିବ, ତେଣୁ ସବୁବେଳେ ଆମର ପାଣିର ଆଉ ଅଭାବ ରହିବନି, ଏଇଟା ମରୁଡ଼ି ପରିସ୍ଥିତିର ଆଶଙ୍କା କମ୍। ଚାଷ ପାଇଁ ହଳ ବଳଦ ବ୍ୟବହାର, ଆମର ହଳ ବଳଦ ବର୍ତ୍ତମାନ ସବୁ କମିଗଲାଣି, ଟ୍ରାକ୍ଟର ତ ସବୁବେଳେ ଚାଲିଛି, କିନ୍ତୁ ହଳ ବଳଦ କଲେ କ'ଣ ହବ, ମାଟିର କ୍ୱାଲିଟିଟା ଠିକ୍ ମେଣ୍ଟେନ୍ ହବ, ସେଟା ଯୋଉ ବେଶୀ ବିଘଟନ ହେବା ଫଳରେ ଯୋଉ ଇଏ ହେଉଛି ସେଟା ଟିକେ ଡିଷ୍ଟର୍ବ ହେଉଛି ମାଟି, ତେଣୁ ମାଟିକି ତାର ଗଠନକୁ ନଷ୍ଟ ହେବା ପାଇଁ ଆଉ ସୁଯୋଗ ନଥିବ ଯଦି ହଳ ବଳଦ, କିନ୍ତୁ ଯୋଉଠି ନ ମିଳୁଛି ତ ବାଧ୍ୟ ହେଇକି ସେମାନେ ଟ୍ରାକ୍ଟର ପାଟିଲର କରିବେ, ତେ ମାଟିର ଜୈବିକ ଗୁଣବତ୍ତା ମଧ୍ୟ ବଢିବ। ତାପରେ ଉଦ୍ଭିଦଜାତ ଔଷଧରେ ରୋଗ ପୋକ ନିୟନ୍ତ୍ରଣ, ଆମର ଯେତେ ନିମ୍ବ କରଞ୍ଜ ଏରକମ ସବୁ, ତା ଦେହରୁ ମଧ୍ୟ ଆମେ ତାର ନିମ୍ବ ତେଲ, ନିମ୍ବ ପତ୍ରରୁ ମଧ୍ୟ, କରଞ୍ଜରୁ ମଧ୍ୟ ତେଲରୁ, ଏଇକୁ ମଧ୍ୟ ଆମେ ଔଷଧ ତିଆରି କରିକି ତାକୁ ମଧ୍ୟ ଆମେ ଗଛରେ ଯଦି ଆମେ ସିଞ୍ଚନ କରିବା, ପୋକଙ୍କୁ ମଧ୍ୟ ନଷ୍ଟ କରାଯାଇ ନିୟନ୍ତ୍ରଣ କରାଯାଇ ପାରିବ। ତାପରେ କୌଣସି ପ୍ରକାର ରାସାୟନିକ ବ୍ୟବହାର କରାଯିବ ନାହିଁ, ପ୍ରାକୃତିକ କୃଷି ମାନେ ରାସାୟନିକ ଟୋଟାଲ ପୁରା ନା,
1: ଯେ ଆମେ କେଉଁ କେଉଁ ଶୃଙ୍ଖଳା ମାନିବା, କଣ କଣ କରିବା ଦ୍ୱାରା ଆମେ ଏଇ ପ୍ରାକୃତିକ କୃଷିକୁ ଆପଣେଇ ପାରିବା, କିନ୍ତୁ କାହା ଦ୍ୱାରା ଆମେ କରିବା, କେଉଁ କେଉଁ କୌଶଳ ଆପଣେଇଲେ ତାହେଲେ ଆମର ଚାଷରେ କ୍ଷତି ହେବନି ଏବଂ ଆମକୁ ଫସଲ ଅମଳ ମଧ୍ୟ ମିଳିବ, ତେଣୁ ଆପଣ ସେଇ କୌଶଳ ସମ୍ପର୍କରେ ଆମ ଚାଷୀ ଭାଇମାନଙ୍କୁ ସବିଶେଷ କୁହନ୍ତୁ।
0: ଚାରିଟା କୌଶଳ ଅଛି, ପ୍ରଥମ କଥା ହେଲା ବୀଜାମୃତ।
1: ଆଜ୍ଞା,
0: ବୀଜାମୃତ ବ୍ୟବହାର କରିବାକୁ ପଡିବ, ସେଟା ପୁଣି କଣ ନା, ଏହା ବିହନ ବିଶୋଧନ ପାଇଁ ବ୍ୟବହାର ହୁଏ।
1: ଆଚ୍ଛା,
0: ପ୍ରଥମେ ତ ବିହନ ତ ହେଲେ ଚାଷ କରିବା, ବିହନକୁ ଆଗେ ବିଶୋଧ କରିବାକୁ ପଡିବ, ତା ରୋଗ ମୁକ୍ତ କରିବାକୁ ପଡିବ ସେଇଟା, ତେଣୁ କେମିତି ରୋଗ ନ ହବ ତା ପ୍ରତିଷେଧକ ବ୍ୟବସ୍ଥା ନେବାକୁ ପଡିବ, ସେଥିପାଇଁ ବିହନ ବିଶୋଧନ କରାଯିବ ଏବଂ ଦେଶୀୟ କୌଶଳରେ ସେଟା ଆମେ ନିଜେ ପ୍ରସ୍ତୁତ କରିପାରିବା। ଦେଶୀ ଗାଈର ଗୋବର, ମୂତ୍ର ଆଉ ମାଟିର ମିଶ୍ରଣରେ ଏହା ପ୍ରସ୍ତୁତ ହୋଇଥାଏ, ଏହାଦ୍ୱାରା ଫସଲକୁ କବକ ଆଉ ରୋଗ ଜୀବାଣୁ କ୍ଷତିରୁ ରକ୍ଷା କରାଯାଇପାରିବ। ଆଉ ମଧ୍ୟ ଗୋଟେ ପ୍ରକାର ଅଛି, ନିମ୍ବ ପତ୍ର କଞ୍ଚାଲଙ୍କାର ମଣ୍ଡ ଆକାର କରିକି ମଧ୍ୟ ତାକୁ ମଧ୍ୟ ବ୍ୟବହାର କରାଯାଇପାରିବ।
1: ଆଜ୍ଞା,
0: ତେବେ ଆମେ ବେଶୀ ବହୁଳ ବ୍ୟବହାର ହେଉଛି ଯୋଉ ବୀଜାମୃତ, ଯୋଉଟାକି ଗୋବର ଆଉ ଗୋମୂତ୍ରରୁ ତିଆରି ହେଉଛି ମାଟି ମିଶେଇକି, ସେଥିପାଇଁ ଦରକାର ପଡୁଛି କଣ, ଦେଶୀ ଗାଈର ଗୋବର 5 କିଲୋ ଆଉ 2 ଲିଟର ଗୋମୂତ୍ର, 20 ଲିଟର ହେଉଛି ପାଣି ଆଉ 500 ଗ୍ରାମ ତା ଦେହରେ ଚୂନ ମିଶିବ, ଏଇଟାକୁ ଭଲ ଭାବରେ ଗୋଳେଇକି ତାକୁ ପ୍ରସ୍ତୁତ କରିବାକୁ ପଡିବ। ସେଇଥିରେ ଯଦି ଆମେ ବିହନକୁ ବିଶୋଧନ କରିବା, ସେଇ ମିଶ୍ରଣରେ ମିଶେଇକି ତାକୁ ଛାଇରେ ଟିକେ ଶୁଖେଇକି ରଖିବା, ତାହେଲେ ତା ଯୋଉ ଜୀବାଣୁ ଥିବେ ସେ ନଷ୍ଟ ହେଇଯିବେ।
1: ଆଜ୍ଞା,
0: ଆଉ ଫସଲ ଯେତେବେଳେ ଆସିବ ସେତେବେଳେ ଆଉ ରୋଗ ହେବାର ସମ୍ଭାବନା ଆଉ ନଥିବ। ଦ୍ୱିତୀୟ ହେଲା କୌଶଳ ହେଲା ଜୀବାମୃତ, ସେଇଟା ହେଲା ବୀଜାମୃତ, ଏଇଟା ହେଲା ଜୀବାମୃତ। ଜୀବାମୃତ କ'ଣ ନା, ଏହା ମାଟିରେ ସୂକ୍ଷ୍ମ ଉପକାରୀ ଜୀବାଣୁ ଓ ଜିଆ ସଂଖ୍ୟା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ତା ପାଇଁ କ'ଣ କରାଯିବ ନା, ଗୋବର ଆଉ ଗୋମୂତ୍ର ଗୁଡ଼ ବେସନ ଆଉ ମାଟିକୁ ଏକୁ ପାଣିରେ

0: ମିଶାଇକି ଏକାଠି ଏଗୁଡ଼ା ସବୁ ତିଆରି କରିବାକୁ ପଡିବ।
1: ଆଚ୍ଛା,
0: ମିଶ୍ରଣକୁ ମାସରେ 2 ଥର ଜମିରେ ପ୍ରୟୋଗ କରିବୁ। ଫଳରେ କଣ ହୁଏ, ମାଟି ସୁସ୍ଥ ରହିବ ଆଉ ତା ଉର୍ବରତା ମଧ୍ୟ ବଢିବ।
1: ଆଚ୍ଛା,
0: ତେଣୁ ଏଥିପାଇଁ କଣ କରାଯିବ ନା 10 କିଲୋ ଦେଶୀ ଗାଈ ଗୋବର,
1: ଆଚ୍ଛା
0: 2 କିଲୋ ଗୁଡ, 1 କିଲୋ ବଗିଚା ମାଟି, ତାପରେ 10 ଲିଟର ଦେଶୀ ଗାଈ ମୂତ୍ର, 2 କିଲୋ ବେସନ ଗୁଣ୍ଡ, ବେସନ ଗୁଣ୍ଡ ନ ମିଳିପାରିଲା ଯେକୌଣସି ଡାଲିର ଗୁଣ୍ଡ ବି ହେଲେ ବି ଚଳିବ।
1: ଆଚ୍ଛା,
0: ଆଉ 180 ଲିଟର ପାଣି।
1: ଆଚ୍ଛା,
0: ଏହାକୁ ସବୁ ମିଶାଇକି 200 ଲିଟର ପାଣି ଜାଗା ଧରୁଥିବା ଡ୍ରମର ପୁରେଇକି ତାକୁ ଗୁଳା ହେବ। ଗୁଳେଇ ହେଇକି ଥରେ ସେଇ ଦ୍ରବଣକୁ ମାସର 2 ଥର ସେଟା ଜମିରେ ସିଞ୍ଚନ ହେବ। 2 ଥର ହେଲେ ମାଟିର ଉର୍ବରତା ବଢିବ, ଯୋଉ ଜିଆ ଆଉ ଯୋଉ ଉପକାରୀ ଜୀବାଣୁ ଅଛନ୍ତି ତାଙ୍କ ସଂଖ୍ୟା ବଢିବ, ସେମାନଙ୍କର କିଛି କ୍ଷତି ହେବନି, ତାହେଲେ ମାଟିର ଉର୍ବରତା ବଢିବ। ମାଟିର ଉର୍ବରତା ବଢିଲେ ଆଉ ଗଛ ଅଟୋମେଟିକ ହେବ, ସେଠି ଆମର ଆଉ କେମିକାଲ ସାରର ଆବଶ୍ୟକତା ପଡ଼ିବନି।
1: ଆଜ୍ଞା,
0: ତା ସହିତ ଆମେ ଆଉ କିଛି ଯଦି ଗୋବର ଖତ ଜିଆ ଖତ ଦେଲେ ବିନା ସାରରେ ମଧ୍ୟ ଫସଲ ଉତ୍ପାଦନ ଆମର ହେଇଯାଇପାରିବ। ତାପରେ ଆଉ ତୃତୀୟ କୌଶଳ ହେଲା ଆଚ୍ଛାଦନ। ଆଚ୍ଛାଦନ ତାର ଅର୍ଥ ହେଉଛି ଘୋଡ଼ିବା। ତାହେଲେ ଏହି ପ୍ରଣାଳୀ କ'ଣ ହେବ, ଆମର ଯେଉଁ ଜମିକୁ ଶୁଖିଲା ପତ୍ର, ଫସଲର ଯେଉଁ ଅବଶିଷ୍ଟାଂଶ ବାହାରୁଛି, ଯେଉଁଗୁଡ଼ାକ ସବୁ ଫସଲ ଅମଳ ପରେ ନଡ଼ା ଅନାଂଶ ଯାହା ରହୁଛି ସବୁ, ସେଗୁଡ଼ା ସବୁ ଅବଶିଷ୍ଟାଂଶ ବା ଶୁଖିଲା ଘାସ ଇତ୍ୟାଦିକୁ ମାଟିରେ ଘୋଡ଼େଇଦେବାକୁ ପଡ଼ିବ, ମାଟିକୁ ଘୋଡ଼େଇଦେବ, ଆଚ୍ଛାଦନ କରିବାକୁ ପଡ଼ିବ, ଏଇଟାକୁ କୁହାଯାଏ ସେଇଟା ଆଚ୍ଛାଦନ। ଏହା ଫଳରେ କ'ଣ ହୁଏ, କ'ଣ ମାଟିରୁ ଯେଉଁ ଜଳ ବାଷ୍ପ ହେଇକି ଉଠୁଛି,
1: ଆଚ୍ଛା
0: ଯେମିତି ପୋଖରୀ ଗଡ଼ିଆରୁ ନଈରୁ ସମୁଦ୍ର ପାଣି ବାଷ୍ପ ଆକାରରେ ଉଠୁଛି ସୂର୍ଯ୍ୟ କିରଣରେ, ମାଟିରୁ ମଧ୍ୟ ଯେଉଁ ଜଳ ଅଛି ସେ ଗରମ ହେଲେ ଗ୍ୟାସ ହେଇକି ଉଠୁଛି ଉପରକୁ, ମାଟି ଶୁଖିଲା ହେଇଯାଉଛି, ମାଟି ଶୁଖିଲା ହେଲେ ପୁଣି ଆମକୁ ଜଳସେଚନ ଆବଶ୍ୟକ ପଡୁଛି, ଫସଲ ବି ପାଣି ଜଳସେଚନ ଠିକ୍ ଟାଇମ୍ ନ ଦେଉଛି, ଫସଲ କ୍ଷତି ହେଉଛି। ତେଣୁ ଇଏ କ'ଣ କରେ, ମାଟିର ସେ ଜଳ ବାଷ୍ପୀଭୂତ ଯେ ଉଠୁଛି ସେ ବାଷ୍ପୀଭୂତ ପ୍ରକ୍ରିୟାକୁ ଇଏ ରୋକିଦେବ, କାହିଁକିନା ଡାଇରେକ୍ଟ ଯେଉଁ ସୂର୍ଯ୍ୟ କିରଣଟା ପ୍ରତ୍ୟେକ ଭାବରେ ମାଟିରେ ପଡ଼ିବ ନାହିଁ, କାରଣ ଇଏ କଭର ହେଇଗଲା ଏଗୁଡ଼ା ସବୁ, ତେଣୁ ଏଇ ଯେଉଁ ଶୁଖିଲା ଘାସ ନଡ଼ା ମିଳିଗଲାନି ସବୁ, ତାପରେ କି ସେ ବାଷ୍ପୀଭୂତ ଆଉ ହେବନି, ଉପରକୁ ନ ଯାଇକି ସେ ମାଟିରେ ସମିତ ହେଲା, ତେଣୁ ମାଟିର ଜଳୀୟ ଅଂଶଟା ବଜାୟ ରହିଲା, ମାଟିର ଆର୍ଦ୍ରତା ବଢିବ। ଆଉ ଗୋଟେ କଣ ହବ ଲାଭ, ଯେ ଘାସ ବାଳୁଙ୍ଗା ସେ ଆଉ ଉଠିବା ବି ସୁଯୋଗ ପାଇବେନି, କାହିଁକି ତାଙ୍କ ଉପରେ ତ ଘୋଡ଼େଇ ହେଇକି ରହିଗଲା, ଏଗୁଡ଼ା ସବୁ ସେ ସୂର୍ଯ୍ୟାଲୋକ ପାଇବେନି, ସେ ଅନ୍ଧାର ଭିତରେ ଗରମ ଯୋଉ ହବ ସେ ସଢିଯିବେ, ତାଙ୍କର ସେ ନଷ୍ଟ ହେଇଯିବେ, ତେଣୁ ଆଉ ଘାସ ଉଠିବା ପାଇଁ ଆଉ ସୁଯୋଗ ମିଳିବନି। 2 ଜିନିଷ ଲାଭ ହବ, ଜଳ ଅଂଶ ଆମର ମାଟିରେ ସେଟା ସଞ୍ଚୟ ହେଇକି ରହିଲା, ଆଉ ବାଷ୍ପୀ ନଷ୍ଟ ହେଲାନି, ମାଟିର ଆର୍ଦ୍ରତା ଠିକ ରହିଲା, ଦ୍ୱିତୀୟରେ ଘାସ ମଧ୍ୟ ଦମନ ହେଲା। ତାପରେ ଆଉ ଗୋଟେ ହଉଛି ପ୍ରଣାଳୀ ହଉଛି କୌଶଳ ୱାପ୍ସା। ୱାପ୍ସା କ'ଣ ନା, ଏହା ମାଟିର ଏପରିକ ଅବସ୍ଥା ଯେଉଁଠି ମାଟିରେ ଜଳକଣା ଓ ବାୟୁର ସନ୍ତୁଳନ ଠିକ୍ ରହେ, ଯାହାଦ୍ୱାରା ଗଛକୁ ଅତିରିକ୍ତ ଜଳସେଚନ ଆବଶ୍ୟକତା ପଡ଼େ ନାହିଁ ଏବଂ ଜଳ ଅପଚୟ ରୋକାଯାଇପାରେ।
1: ଆଜ୍ଞା,
0: ପ୍ରାକୃତିକ କୃଷି ମାଟିକୁ ଫପସା ବା ହାଲକା କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।
1: ଆଚ୍ଛା,
0: ମାଟିରେ ହାଲକା ନ ରହିବ ତାହେଲେ ଚେର ଭଲ ବଢିପାରିବନି। ଆମେ ମାନେ ଜାଣିଛୁ ଯେ ଗଛର ଚେର ମାଟିରୁ ଅମ୍ଳଜାନ ଜଳୀୟ ଅଂଶ ଗ୍ରହଣ କରିଥାଏ, ମାଟି ହାଲକା ହେବା ଦ୍ୱାରା ଏଥିରେ ଆର୍ଦ୍ରତା ଓ ବାୟୁ ଚଳାଚଳ ସନ୍ତୁଳନ ସମୁଦ୍ର ରହିଥାଏ, ତେଣୁ ମାଟିକୁ ଫପସା କରିବା ଅର୍ଥ ମାଟିକୁ ଖୋଳି ହାଲକା କରିବା, ଏହାଦ୍ୱାରା ମାଟିର ଚୂଳ ସାନ୍ଦ୍ରତା କମ୍ କରାଯାଇପାରେ। ମାଟି ହାଲକା ହେବା ଦ୍ୱାରା ଏଥିରେ ଉଭୟ ଜଳ ଓ ବାୟୁ ପ୍ରବେଶ କରିବାରେ ସୁବିଧା ହୋଇଥାଏ, ଯାହାକି ଗଛର ବୃଦ୍ଧିରେ ସହାୟକ ହୁଏ।
1: ଆଉ କ'ଣ କ'ଣ ସବୁ ପଦ୍ଧତି ଅଛି ଯାହା ଆମ ଚାଷୀ ଭାଇମାନଙ୍କୁ ଏହି ପ୍ରାକୃତିକ କୃଷି କରିବା ପାଇଁ ସହାୟକ ହେବ, ସେ ସମ୍ପର୍କରେ କୁହନ୍ତୁ।
0: ଆହୁରି ଅନ୍ୟାନ୍ୟ କେତେକ ଅନୁସୂଚିତ ପଦ୍ଧତି ରହିଛି, ପ୍ରଥମ ହେଲା ମିଶ୍ରିତ ଫସଲ, ଯେ ଏକାଧିକ ଫସଲ ଗୋଟେ ଜମିରେ କରିବା ଗୋଟେ ସମୟରେ, ଯଦି ଧାଡ଼ିରେ ବୁଣୁଛନ୍ତି ଏ ଫସଲ କେତେ ଧାଡ଼ି, ସେ ଫସଲ କେତେ ଧାଡ଼ି, ଅଲଗା ଫସଲ କେତେ ଧାଡ଼ି, ନହେଲେ ଯଦି ମିଶ୍ର କରୁଛନ୍ତି ସେରକମ ମିଶିକି ବୁଣିଲେ ବି ହବ, ଯେମିତି ଗହମ ଭିତରେ ସୋରିଷ, ତେଣୁ ଏଇଟା ହେଲେ କ'ଣ ହବ, ଏକା ସାଙ୍ଗରେ ଜମିରେ ମୁଖ୍ୟ ଫସଲ ସହିତ ଅନ୍ୟ ସହଯୋଗୀ ଫସଲ ଯେମିତି ମୁଗ ବିରି କିମ୍ବା ଅନ୍ୟାନ୍ୟ ଡାଲି ଜାତୀୟ ଫସଲ ଚାଷ କରାଯାଇପାରେ। ଏହାଦ୍ୱାରା ଜମିର ସୁବିନିଯୋଗ ହ୍ରାସ, କମ୍ ଖର୍ଚ୍ଚରେ ଅଧିକ ଆୟ ମଧ୍ୟ ମିଳିବ। ତାପରେ ପ୍ରାକୃତିକ କୀଟ ନିୟନ୍ତ୍ରଣ, ଯେଉଁ ପ୍ରାକୃତିକ କିଶ କଞ୍ଚାଲଙ୍କା ଆଉ ବିଭିନ୍ନ ପ୍ରାକୃତିକ ଗଛର ପତ୍ରରୁ ନିମାସ୍ତ୍ର କିମ୍ବା ବ୍ରହ୍ମାସ୍ତ୍ର ଭଳି କୀଟନାଶକ ଉପାୟରେ ପ୍ରସ୍ତୁତ କରିକି ଫସଲ ପ୍ରୟୋଗ କରାଯାଇପାରିବ, ସେଟା ଆମେ ଲିମ୍ବରୁ ମଧ୍ୟ ତିଆରି କରାଯାଇପାରିବ, କଞ୍ଚାଲଙ୍କା ଲିମ୍ବ ମିଶ୍ରଣ, ଏପରିକି ରସୁଣର ମଧ୍ୟ କିଛି କଣ୍ଟ୍ରୋଲ ହେଉଛି। ଚାଷୀ ଆମର ଯଦି ଆଗ୍ରହ ପ୍ରକାଶ କରିବେ ତାଙ୍କ ପାଇଁ ମଧ୍ୟ ତଥ୍ୟ ମିଳିଯିବ। ତାପରେ ଉପକାରୀ ଯେଉଁ ମିତ୍ର କୀଟ ସଂରକ୍ଷଣ, ଆମର ଯେତିକି ପୋକ ଲାଗୁଛନ୍ତି ଫସଲରେ ସବୁଗୁଡ଼ା ଯେ କ୍ଷତିକାରକ ସେକଥା ନା, କିଛି ଉପକାରୀ ପୋକ ଅଛନ୍ତି, ବୁଢ଼ିଆଣି କେତେ ପ୍ରକାର ବୁଢ଼ିଆଣ ଅଛନ୍ତି, ଯୋଉ ଝିଟିକା ବି ଅଛନ୍ତି, ଝିଟିକା କ୍ଷତିକାରକ ଅଛନ୍ତି, କିଛି ମଧ୍ୟ ମିତ୍ର ଝିଟିକା ବି ଅଛନ୍ତି, ସେ ସବୁ କଣ କରନ୍ତି, ଅଲଗା ଯୋଉ ପୋକ ସବୁ ତାଙ୍କୁ ସବୁ ଖାଇକି ନଷ୍ଟ କରନ୍ତି। ପୋକ ତ ଡାଇରେକ୍ଟ ନଷ୍ଟ କରନ୍ତି ଫସଲକୁ, ପ୍ରତ୍ୟେକ ଭାବେ କାଣ୍ଡବିନ୍ଧା ପୋକ ଧରନ୍ତୁ, କାଣ୍ଡବିନ୍ଧା ପୋକ ତ ଗୋଟେ ପାରା ଭଳିଆ, ସେ ଯୋଉ ଅଣ୍ଡା ଦେବ, ଅଣ୍ଡାରୁ ଗୋଟେ ଲାର୍ଭା ବାହାରିବ, ସେ ଭଳିଆ ଦେବ, ସେ ଲାର୍ଭାଟା ଭିତରେ ପଶିକି କଣା କରିକି ଖାଇ, ସେଇ ଯୋଉ ଲାର୍ଭାକୁ ଏ ଯୋଉ ବୁଢ଼ିଆଣି ହେଲା କି ଝିଟିକା ଏମାନେ ସବୁ ଖାଇ ନଷ୍ଟ କରିବି, ଏଇଟା ହେଉଛି। ତେଣୁ ତାଙ୍କ ସଂଖ୍ୟା କେମିତି ଅଧିକା ରହିବ ସେ ଦେଖିବା, ଜମିରେ ଦେଖିଲେ ଆମେ ଅଧିକା ସଂଖ୍ୟାରେ ସେମାନେ ଅଛନ୍ତି, ସେତେବେଳେ କୌଣସି ହାଲତରେ କିଛି ଆମେ ଔଷଧ କିଛି ସ୍ପ୍ରେ କରିବା କଥା ନୁହେଁ।
1: ଆଚ୍ଛା,
0: ତେଣୁ ଏଇଟାକୁ ତାଙ୍କ ସଂରକ୍ଷଣ ଆମକୁ କରିବାକୁ ପଡ଼ିବ, ମିତ୍ର କୀଟ, କାରଣ ସେମାନେ ଆମ ଉପକାରୀ, ଯେ ଆମ ଶତ୍ରୁ ତାପରେ ସହିତ ଶତ୍ରୁତା ଆଚରଣ କରିବା, ଯେ ମିତ୍ର ଯିଏ ଆମ ଉପକାର କରୁଛି ତାର କ୍ଷତି କଲେ ସେ ଆମ ନିଜର ମଧ୍ୟ କ୍ଷତି, କାରଣ ତାଠୁ ଯୋଉ ଉପକାର ପାଉଥିଲା ପାଇପାରିବନି,
1: ନିଶ୍ଚିତ।
0: ତେଣୁ ଏଇଟାକୁ ଆମକୁ ସମସ୍ତେ ଚିନ୍ତା କରିବାକୁ ପଡ଼ିବ, ଏହା ହେଲେ କ'ଣ

0: ପ୍ରାକୃତିକ ଉପାୟରେ ମଧ୍ୟ ଫସଲ ସୁରକ୍ଷିତ ରହିପାରିବ। ଏହିପରି ଭାବରେ କମ୍ ଖର୍ଚ୍ଚରେ କିମ୍ବା ବିନା ଖର୍ଚ୍ଚରେ ବିଭିନ୍ନ ପାରମ୍ପରିକ ପଦ୍ଧତିରେ ଫସଲ ଉତ୍ପାଦନ କରାଯାଇପାରିବ, ଯାହାକି ପ୍ରାକୃତିକ କୃଷିର ମୁଖ୍ୟ ଉଦ୍ଦେଶ୍ୟ।
1: ନିଶ୍ଚିତ ଭାବରେ ଜଣେ ବିଶେଷଜ୍ଞ ଭାବରେ ଆପଣ ଅନେକ ଦିନ ଧରି ଚାଷୀ ଭାଇମାନଙ୍କ ସହିତ କାମ କରିଛନ୍ତି, ଏହି ପ୍ରାକୃତିକ କୃଷି ସମ୍ପର୍କରେ ଆପଣଙ୍କର ସର୍ବଶେଷରେ ମତାମତ କ'ଣ ରହିବ ବା ଚାଷୀ ଭାଇମାନଙ୍କୁ ଉପଦେଶ କ'ଣ ରହିବ?
0: ରାଜ୍ୟର ପ୍ରିୟ ଚାଷୀ ଭାଇ ଭଉଣୀମାନଙ୍କୁ ଏତିକି ପରାମର୍ଶ, ଅନ୍ତପକ୍ଷେ ସମ୍ପୂର୍ଣ୍ଣ ପ୍ରାକୃତିକ କୃଷି ଯଦିଓ ଆମେ ଆପଣେଇବା ବର୍ତ୍ତମାନ ସୁଦ୍ଧା ସମ୍ଭବ ହେଇପାରି ନାହିଁ, ତା ଅର୍ଥ ନୁହେଁ ଯେ ଏଇଟା ମୁଠା ହବ ନାହିଁ। ସମୟ ଆସିବ, ସମସ୍ତେ ବାଧ୍ୟ ହେଇକି ତାକୁ କେନ୍ଦ୍ର ସରକାର ମଧ୍ୟ ତା ଉପରେ ଗୁରୁତ୍ୱ ଦେଲେଣି। ଆମର ବିଭିନ୍ନ ସ୍କିମ୍ ମଧ୍ୟ ଆସୁଛି ବିଭାଗରେ ମଧ୍ୟ ବିଭିନ୍ନ ଆଡ଼େ ସାମ୍ପୁଲ ହିସାବରେ କେତେକ ଗାଁକୁ ମଧ୍ୟ ପୋଷ ଗାଁ ନେଇକି ସେ ସବୁ ପ୍ରଣାଳୀରେ ଚାଷ କରାଯାଉଛି, ସୁବିଧା ସୁଯୋଗ ଯାହା ସରକାର ଦେଉଛନ୍ତି। ତେଣୁ ଚାଷୀ ଭାଇମାନେ ଅନ୍ତତଃ ପକ୍ଷେ ଯେତେ ଦୂର ସମ୍ଭବ ଚେଷ୍ଟା କରନ୍ତୁ ତାକୁ ଆପଣେଇବା ପାଇଁ ଯେତେଟା କୌଶଳ, ଯୋଉ କେମିକାଲ ବ୍ୟବହାର କରିବେ, ଯୋଉଟାକି ଆପଣଙ୍କର ପରିବେଶ ସହାୟକ ମିଳୁଛି, ମଧ୍ୟ ନିମ୍ବରୁ ତିଆରି ଔଷଧ ମିଳୁଛି, ଆଉ ଏସବୁ ଜିନିଷ ସେଟାକୁ କିଣିକି ମଧ୍ୟ ସେମାନେ ସ୍ପ୍ରେ କରନ୍ତୁ। ଆଉ ଖତ ପ୍ରୟୋଗ କରନ୍ତୁ ଜମିରେ, ମିନିମମ 5 ଗାଡ଼ି ଗୋବର ଖତ ଏକରକୁ। ତା ସହିତ ଆମର ଯୋଉ ପନିପରିବା ଚୋପା ବାଡି ବଗିଚା ସମସ୍ତଙ୍କର, ତା ଦେହରୁ ଯୋଉ ଅନାବନା ଘାସ ମିଳୁଛି, କଦଳୀ କାଟିଦେଲା ପରେ ଯୋଉ ତାର ଯୋଉ ଗଡ଼ ରହିଲା ସେ ତ ବେକାର, ତାକୁ ମଧ୍ୟ କାଟିକି ଖଣ୍ଡ ଖଣ୍ଡ ପକେଇ ସେଟା ମଧ୍ୟ ପଟାସ ବହୁତ ତାର ରିଚ୍, ସେଟା ପଟାସ ରିଚ୍, ତେଣୁ ତାକୁ ମଧ୍ୟ ଆମେ ଏରକମ ଖତ ଗଦା କରିକି ତିଆରି କରିକି ଗାଧିକାର କ୍ଷେତ୍ରର 3 ଫୁଟ ଓଷା, 3 ଫୁଟ ଗଭୀର ଆଉ ଲମ୍ବା ଯେତେ ତାଙ୍କର ସୁବିଧା ଅନୁସାରେ କରିବେ, କରିକି ତା ଦେହରେ ପକାନ୍ତୁ। କିଛି ଦିନ ପରେ ସେଟା ସବୁ ସରିଯିବ। ଯେ ମିନିମମ୍ ଖତ କିଛି ବ୍ୟବହାର କରନ୍ତୁ, ସମ୍ପୂର୍ଣ୍ଣ ପ୍ରାକୃତିକ ବ୍ୟବହାର ନ ହେଇପାରିଲେ କିଛିଟା ଆମେ ପ୍ରାକୃତିକ ଆମେ ବ୍ୟବହାର କଲେ ବୋଲି ଉପାୟ କଲେ ବୋଲି ଆମେ କିଛିଟା ଆମର ଆତ୍ମସନ୍ତୁଷ୍ଟି ଆସିପାରିବ।
1: ତେବେ ଶ୍ରୀଯୁକ୍ତ ଅକ୍ଷୟ କୁମାର ସାହୁ, ଆପଣ ଆମ ସହିତ ରହିଲେ, ପ୍ରାକୃତିକ କୃଷି ସମ୍ପର୍କରେ ଆମ ଚାଷୀ ଭାଇମାନଙ୍କୁ ଆଜି ଏତେ ସୁନ୍ଦର ଭାବରେ ଶିକ୍ଷଣୀୟ କଥା ସବୁ ବୁଝେଇ କହିଲେ, ସେଥିପାଇଁ ଆମ ଅନୁଷ୍ଠାନ ତରଫରୁ, ଆକାଶବାଣୀ କଟକ କେନ୍ଦ୍ରର କିଷାନବାଣୀ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍, ରହୁଛୁ, ନମସ୍କାର।
0: ଆପଣଙ୍କୁ ମଧ୍ୟ ନମସ୍କାର, ଧନ୍ୟବାଦ।
2: ହେଇଟି ଅପା, ଇଏ ମୁଁ ତ କଣ ଦେଖୁଥିଲି ତମେ ସବୁ କଥା ଶୁଣୁଥିଲ, ଆଉ ଜୀବାମୃତ ବୀଜାମୃତ କେମିତି ହବ ସେ ବିଷୟରେ ବି ଲେଖୁଥିଲ।
3: ଯୋଉ ନାତି ଟୋକା ଚାଷ କରୁଛି ତାକୁ ବି ମୁଁ ଯାଇକି ଦେଖେଇ ପାରିବି। ଆରେ ନାତିଆ, ଦେଖେ ଆମର ବିଶେଷଜ୍ଞ ମହାଶୟ ଏମିତି ସବୁ କହିଛନ୍ତି, ତୁ ଏଇ ଉପାୟରେ ଚାଷ କର।
2: କିନ୍ତୁ ଅପା, ଗୋଟିଏ କଥା ମହାଶୟ କହିଦେଇଗଲେ, ଆମ ପାଖରେ ଯାହା ଅଛି ତାକୁ ପ୍ରୟୋଗ କରିବା, ତା ଦ୍ଵାରା ଆମ ପରିବେଶର ସୁରକ୍ଷା ହବ, ମାଟିର ସୁରକ୍ଷା ହବ, ଆଉ ଆମେ ଅଧିକ ଅମଳ ମଧ୍ୟ ପାଇପାରିବା, ଆଉ ଲାଭ ମଧ୍ୟ କରିପାରିବା।
3: ବଢିଆ କଥା ଗୋଟେ ନିଧିଆ କହିଲୁ। ଆରେ ନିଧିଆ, ଆଜି ସକାଳୁ ଯାଇଥିଲି ପରିବା ପାଇଁ, 500 ଟଙ୍କା ନେଇକି ଯାଇଥିଲି, ସବୁ ସରିଗଲା, ହେଲେ ମୋ ବେଗ ପୁରିଲାନି। ମୁଁ ଠକି ଯାଇନି ତ, ମତେ ଟିକେ ବଜାର ଦର କହିଲୁ।
2: ସବୁଦିନ ଆମ କାର୍ଯ୍ୟକ୍ରମରେ ଆମେ ବଜାର ଦର କହୁଛେ, ଆଜି ମଧ୍ୟ ଏମିତି ବଜାର ଦର କହୁଛି, ତମେ ମନ ଦେଇକି ଶୁଣ।
4: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ, ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ବିଲାତି ବାଇଗଣ କିଲୋ ପ୍ରତି 40 ଟଙ୍କା, ବଡ଼ ପିଆଜ କିଲୋ ପ୍ରତି 25 ଟଙ୍କା, ଛୋଟ ପିଆଜ କିଲୋ ପ୍ରତି 70 ଟଙ୍କା, ଆଳୁ କିଲୋ ପ୍ରତି 20 ଟଙ୍କା, ବାଇଗଣ କିଲୋ ପ୍ରତି 40 ଟଙ୍କା, ବିନ୍ସ କିଲୋ ପ୍ରତି 80 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 25 ଟଙ୍କା, ଭେଣ୍ଡି କିଲୋ ପ୍ରତି 35 ଟଙ୍କା, କଲରା କିଲୋ ପ୍ରତି 60 ଟଙ୍କା, ଅଦା କିଲୋ ପ୍ରତି 240 ଟଙ୍କା, ଗାଜର କିଲୋ ପ୍ରତି 50 ଟଙ୍କା, ସିମ୍ବ କିଲୋ ପ୍ରତି 45 ଟଙ୍କା, ଧନିଆ ପତ୍ର ବିଡ଼ା ପ୍ରତି 20 ଟଙ୍କା ଏବଂ କଖାରୁ କିଲୋ ପ୍ରତି 20 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
2: ତମେ ତ କହୁଥିଲ ତମ ଠୁ ଠକି ଠାକି କିଏ ନେଇ ଯାଉଛି ବୋଲି, ଆଉ ଏଥରକ ବଜାର ଦର ଶୁଣି ତମ ମନ ଶାନ୍ତି ହେଲା ଟି?
3: ନାଇଁ ନାଇଁ, ସତ କଥା, ଏଇ ଯୋଉ ବଢି ପାଣି ଆସିଲା, ଆମର ଚାଷୀ ଭାଇଙ୍କର ବେକ ପରା ନଇ ଯାଇଛି। ସେଇଥିରେ କେତେ ପରିଶ୍ରମ କରିକି ସେମାନେ ଚାଷ କରିଥିଲେ, ସବୁ ଫସଲରେ ପାଣି ମାଡିଗଲା, ଆଉ କ୍ଷତି ତ ସହିଲେ ଚାଷୀ ଭାଇ, ଆଉ ଦର ହବନି। ଆମେ ତ ଚାଷୀ ବନ୍ଦୀ ଲୋକ, ଆମେ ସୁବିଧା ଅସୁବିଧା ସମସ୍ୟା ସବୁ ବୁଝିପାରୁଛେ।
2: କିନ୍ତୁ ଏବେ ଟିକେ ଦର ହେଇଛି, ଆଗକୁ ଆମ ଚାଷୀ ଭାଇମାନେ ଭଲ ଚାଷ ଅମଳ କରିବେ, ତାପରେ ଶସ୍ତା ହେଇଯିବନି?
5: ଆରେ ନିଧିଆ, ତୋର ଏଇ ଚାଷ କଥାରୁ ମୋର ଗୋଟେ ବଢିଆ କଥା ମନେ ପଡିଗଲା। ଆଜି ପରା ଫୋନରେ ଆମେ ଜଣେ ଚାଷୀ ଭଉଣୀଙ୍କ ସହିତ କଥା ହେବା, ତୁ ବୋଧେ ଭୁଲି ଯାଇଛୁ ଆଉ। ରହ ରହ, ମୁଁ ତାଙ୍କ ସାଙ୍ଗରେ ଫୋନରେ କଥା ହଉଛି, ତୁ ବସିକି ଶୁଣେ।
6: ମୋ ନାଁ ସରିତା ପା, ଜଗତସିଂହପୁର ଡିଷ୍ଟ୍ରିକ୍ଟ ରାୟପୁର ଗ୍ରାମରୁ କହୁଛି, କୃଷ୍ଣଦାର ପଞ୍ଚାୟତରୁ। ଆଜ୍ଞା, ଆମର 2 ଏକର ଜମି, ସେଥିରେ ତ ଏବେ ଚାଷ ହେଇଛି, ଧାନ ଚାଷ ହେଇଛି, ଆଉ ପର ଜମିରେ ଆମର ହେଇଛି ଝୁଡଙ୍ଗ, ଛଚିନ୍ଦ୍ରା, ଜହ୍ନି, କାକୁଡି, ବର୍ଷା ଦିନିଆ ଲଟା ଜାତୀୟ ଫସଲ ହେଇଛି। ଆମର ତ ଉପର ପଟ ପାଣି ପଶି ନଥିଲା, କିନ୍ତୁ ବର୍ଷା ଯୋଗୁ ଆମର ବହୁତ ଜଲମା ହେଇ ହେଇକି ନଷ୍ଟ ହେଇଯାଇଛି। ଜହ୍ନି ଛତିନ୍ଦ୍ରା କାକୁଡି ଏଗୁଡା ସବୁ ବହୁତ ଏକର ବାଲି ହେଇଥିଲା, ସେଗୁଡା ନଷ୍ଟ ହେଇଯାଇଛି।

0: ଯାଇଛି ଆଉ ବହୁତ ପରିଶ୍ରମ କରିଥିଲୁ, ପୁଣି ତାକୁ ଚାଷ କରିବୁ ପୁଣି କଷ୍ଟ କରିକିରି ଆଉ କଣ କରିବୁ? ଆଉ ଭରଣା ତ ଇନ୍ସୁରାନ୍ସ ତା ଦେହରେ ହେଇନି, ଆଉ ଭରଣା ଆଉ କେମିତି ହେଇପାରିବ? ଫସଲ ବୀମା ହେଇନି ଆଉ।
1: ଯୋଉ ଭାଇ ଭଉଣୀ ମାନେ ଚାଷ କରୁଛନ୍ତି ତାଙ୍କୁ କଣ କହିବେ?
0: ମୁଁ ଯୋଉ ଭୁଲ କରିଛି, ଯୋଉ ଫସଲ ବୀମା କରିନି, ସେ ସେଇ ଭୁଲ ନ କରନ୍ତୁ, ଆଉ ଫସଲ ବୀମା କରନ୍ତୁ, ଆଉ ତାଙ୍କର କ୍ଷତିର ଭରଣ ପୂରଣ କେମିତି ହବ ସେଇଟା ସରକାର ବୁଝିବେ। ଆଉ ଏତିକି କହିବି ଯେ ଫସଲ ତ ଏମିତି ନଷ୍ଟ ହବ, କାରଣ ଆମେ ଯେତେବେଳେ ଚାଷ କରୁଛେ ଆମେ ଜାଣିଛେ ଯେ ବର୍ଷା ଖରା ସବୁ ନଷ୍ଟ କରେ, ଟିକେ ଟିକେ ଧୈର୍ଯ୍ୟ ଧରିବାକୁ ପଡିବ ଆଉ।
1: ଆପଣଙ୍କୁ ଆମ କିଷାନ ବାଣୀ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
2: ହଉ ଅପା, ତାହେଲେ ମୁଁ ଉଠିଲି।
3: କି କଥା, ସବୁବେଳେ ନିଦିଆ ତୁ ଆସୁଛୁ ଯେତେବେଳେ ଖାଲି ଉଠିବା କଥା।
2: ଏ କାମ ସରିଲା ମୁଁ ଯାଉଛି ଆଉ କଣ।
3: କାମ କୋଉଠୁ ସରିଲା?
2: ଆଉ
3: ଆମେ ହେଲୁ ଚାଷୀ ବନ୍ଦୀ ଲୋକ, ବର୍ତ୍ତମାନ ଯେମିତି ଘଡ଼ଘଡ଼ି ବର୍ଷା ହଉଛି ଆଉ ଆମ ଚାଷୀ ଭାଇ ମାନେ ଅପେକ୍ଷା କରିଥିବେ ଆଜି ପାଣିପାଗ କଣ ରହିଛି ଆମଠୁ ଶୁଣିବା ପାଇଁ।
2: ଓହୋ, ହଉ ତାହେଲେ ପାଣିପାଗ ଶୁଣେଇ ଦିଅ, ତାପରେ ବୈଠକରୁ ଉଠିବା ଆଉ।
3: ହଉ ହଉ।
1: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁସାରେ ଆଗାମୀ 24 ଘଣ୍ଟା ଭିତରେ ଉତ୍ତର ଓ ପଶ୍ଚିମ ଓଡ଼ିଶାର କିଛି କିଛି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ଅଛି। ସେହିପରି କଟକ, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାର କିଛି କିଛି ସ୍ଥାନରେ ହାଲକା ବା ମଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।
3: ଏଥର ଉଠିବା ଆଉ।
2: ହଉ ହଉ ହଉ।
4: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।